0: ଶୁଣୁଥିଲେ ଆରାଧନା କାର୍ଯ୍ୟକ୍ରମରେ ଭକ୍ତି ଗୀତା ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆମ ପରିବେଶ। ଏଥିରେ ଆଜି ଅଛି ସଂକ୍ଷିପ୍ତ ଆଲୋଚନା, ଜଙ୍ଗଲ ଥିଲେ ମଙ୍ଗଳ। ଆଲୋଚକ ଡକ୍ଟର ନରେନ୍ଦ୍ର କୁମାର ମିଶ୍ର।
1: କୌଣସି ଦେଶ ପାଇଁ ଅରଣ୍ୟ ଏକ ପ୍ରଧାନ ଜାତୀୟ ସମ୍ବଳ। ଯେକୌଣସି ଦେଶର ସମୁଦାୟ ଭୂଖଣ୍ଡର ଅନ୍ତତଃ ଏକ ତୃତୀୟାଂଶ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ରହିବା ଦରକାର, ଫଳରେ ତାହା ପରିସଂସ୍ଥା ସନ୍ତୁଳନ ରକ୍ଷା କରିବାରେ ସହାୟ ହୋଇଥାଏ। ଏଥିରେ ଥାଆନ୍ତି ନାନାବିଧ ବୃକ୍ଷଲତା ଏବଂ ନାନା ଜାତିର ପଶୁପକ୍ଷୀ। ପ୍ରତ୍ୟକ୍ଷ ଭାବରେ ଜଙ୍ଗଲରୁ ଆମକୁ ମିଳିଥାଏ କାଠ, ବାଉଁଶ, ବେତ, ଚମଡ଼ା, ଶିଙ୍ଗ, ସବାଇ ଘାସ, ଝୁଣା, ଲାଖ, ଶାଳମଞ୍ଜି, ମହୁଲ ଏବଂ ବିଭିନ୍ନ ଔଷଧୀୟ ଜଡ଼ିବୁଟି। ପରୋକ୍ଷରେ ଜଙ୍ଗଲ ସାହାଯ୍ୟ କରେ ସନ୍ତୁଳନ ରକ୍ଷା କରିବାରେ, ଜଳବାୟୁରେ, ବୃଷ୍ଟିପାତରେ ଏବଂ ଅମ୍ଳଜାନ ଅଙ୍ଗାରକାମ୍ଳ ଗ୍ୟାସ ଅନୁପାତରେ। ଅରଣ୍ୟ ମୃତ୍ତିକା କ୍ଷୟକୁ ପ୍ରତିରୋଧ ମଧ୍ୟ କରେ, ମୃତ୍ତିକାର ଉର୍ବରତା ବୃଦ୍ଧି କରେ ଓ ଦୀର୍ଘକାଳ ଧରି ଜଳୀୟ ଅଂଶ ଧାରଣ କରିପାରେ। ମଣିଷ ଜୀବନର ଅସ୍ତିତ୍ୱ ତିନୋଟି ଉପାଦାନରେ ଗଢ଼ା, ସେଗୁଡ଼ିକ ହେଲା ଅମ୍ଳଜାନ, ଜଳ ଏବଂ ଖାଦ୍ୟ, ଯେଉଁଗୁଡ଼ିକ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ବୃକ୍ଷ ହିଁ ଯୋଗାଇଥାଏ। ଏକ ହିସାବରୁ ଜଣାଯାଏ ଯେ ଗୋଟିଏ ସାଧାରଣ ଆକାରର ବୃକ୍ଷ ତା'ର ଜୀବନକାଳ ମଧ୍ୟରେ ପ୍ରାୟ 250,000 ଟଙ୍କାର ଅମ୍ଳଜାନ ଦେଇଥାଏ। ଏବେ ଯେଉଁ ପରିମାଣରେ ଅରଣ୍ୟ ହ୍ରାସ ପାଉଛି, କାଳକ୍ରମେ ପୃଥିବୀ ପୃଷ୍ଠ ଏକ ଅନୁର୍ବର ଜୀବହୀନ ମରୁଭୂମିରେ ପରିଣତ ହେବାକୁ ଅଗ୍ରସର ହେଉଛି। ଭାରତରେ ସମୁଦାୟ ଭୂଭାଗର ଶତକଡ଼ା ପ୍ରାୟ 23% ଭୂମି ଅରଣ୍ୟ ଦ୍ୱାରା ଆଚ୍ଛାଦିତ। ଯେହେତୁ ଅରଣ୍ୟର ଘନତା ସେହି ଅଞ୍ଚଳର ଉତ୍ତାପ, ବୃଷ୍ଟିପାତ, ମୃତ୍ତିକା ଏବଂ ଆଲୋକ ଉପରେ ନିର୍ଭର କରେ, ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଅରଣ୍ୟ ମଧ୍ୟ ଦେଖାଯାଇଥାଏ। ଏବେ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ଜଙ୍ଗଲ କ୍ଷୟର ପ୍ରଧାନ କାରଣ। ବର୍ତ୍ତମାନ ପୃଥିବୀର ପ୍ରାକୃତିକ ଜଙ୍ଗଲ ସବୁ ଘୋର ବିପର୍ଯ୍ୟୟଗ୍ରସ୍ତ। ଜଙ୍ଗଲ ପରିସଂସ୍ଥା ବିଶେଷ ଭାବରେ ନଷ୍ଟଭ୍ରଷ୍ଟ ହେଉଛି। ଜଙ୍ଗଲ କ୍ଷୟର କାରଣ ହେଲା ଜନସଂଖ୍ୟାର ବିସ୍ଫୋରଣ, ଗୃହପାଳିତ ଓ ତୃଣଭୋଜୀ ପ୍ରାଣୀମାନଙ୍କର ସଂଖ୍ୟା ବୃଦ୍ଧି, ଜାଳେଣୀ ରୂପେ କାଠ ଓ ଜଙ୍ଗଲ ଉପରେ ନିର୍ଭରଶୀଳତା, ଶିଳ୍ପ କାରଖାନାର ବହୁଳ ବୃଦ୍ଧି ଓ ସେଗୁଡ଼ିକ ନିମନ୍ତେ ଜଙ୍ଗଲ ଅଧିଗ୍ରହଣ, ଜଙ୍ଗଲ କଟାଯାଇ କୃଷିକ୍ଷେତ୍ର ପ୍ରକରଣ, ବ୍ୟବସାୟିକ ଚାହିଦା ପୂରଣ ପାଇଁ ଜଙ୍ଗଲଜାତ ପଦାର୍ଥର ବହୁଳ ବ୍ୟବହାର, ସଡ଼କ, ରେଳପଥ ଓ ଖଣି ଖନନ ଆଦି ଦ୍ୱାରା ଜଙ୍ଗଲ କ୍ଷୟ, ତ ଏମାନଙ୍କୁ ସଂରକ୍ଷଣ କରିବା ନିହାତି ଆବଶ୍ୟକ। ଏସବୁକୁ ପ୍ରତିହତ ତ ସମ୍ପୂର୍ଣ୍ଣ ରୂପେ କରାଯାଇପାରିବ ନାହିଁ, ବରଂ ଜଙ୍ଗଲ ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେବା କଥା। ଜଙ୍ଗଲ ଏକ ନବୀକରଣ ଯୋଗ୍ୟ ସମ୍ପଦ, ଏହାର ତତ୍ତ୍ୱାବଧାନ, ରକ୍ଷଣାବେକ୍ଷଣ, ସୁରକ୍ଷା ଇତ୍ୟାଦିକୁ ଆଖି ଆଗରେ ରଖି ବ୍ୟବହାର କରିବା ଦରକାର। ଜଙ୍ଗଲ ଦ୍ୱାରା ଉଦ୍ଭିଦ, ବାୟୁମଣ୍ଡଳ, ମୃତ୍ତିକା, ପ୍ରାଣୀ ଆଦି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଏହି ସମ୍ପଦର ସଂରକ୍ଷଣ ଦ୍ୱାରା ଜଳବାୟୁ, ମୃତ୍ତିକା, ଜୀବମଣ୍ଡଳ ଆଦିର ବହୁ ଚାହିଦା ପୂରଣ ହୋଇଥାଏ ଓ ପରିବେଶର ସନ୍ତୁଳନ ରକ୍ଷା ହୋଇଥାଏ। ଜଙ୍ଗଲ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ, ଯଥା ସାଧାରଣ କାର୍ଯ୍ୟ ପାଇଁ ଗଛ ନ କାଟିବା, ପ୍ରତ୍ୟେକ ନାଗରିକ ଗୋଟେ କଟା ଗଛ ବଦଳରେ ଅତିକମରେ 5ଟି ଗଛ ଲଗାଇ ଉପଯୁକ୍ତ ଯତ୍ନ ନେବା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ପୋଡ଼ୁ ଚାଷକୁ ଆଇନ ପ୍ରଣୟନ କରି ବନ୍ଦ କରିବା, କାଠକୁ ଜାଳେଣୀ ଭାବରେ ବ୍ୟବହାର ନକରି ସୌରଶକ୍ତି ବା ଜୈବ ଗ୍ୟାସ୍କୁ ଜାଳେଣୀର ବିକଳ୍ପ ଭାବରେ ବ୍ୟବହାର କରିବା, ସାମାଜିକ ବନୀକରଣ, ପତିତ ଜମିରେ ବୃକ୍ଷରୋପଣ ଆଦି କାମକୁ ତ୍ୱରାନ୍ୱିତ କରିବା, ଜଙ୍ଗଲ ସଂରକ୍ଷଣ ନିମନ୍ତେ ଆଇନ ପ୍ରଣୟନ ଏବଂ ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା, ସହର ଏବଂ ଗ୍ରାମାଞ୍ଚଳରେ ଫୁଲ ଓ ଫଳ ଉଦ୍ୟାନ ସୃଷ୍ଟି କରିବା। ଜଙ୍ଗଲ ଅବକ୍ଷୟ ଓ ବୃକ୍ଷରାଜିଙ୍କର ଘନତା ପତଳା ହେବା ଯୋଗୁଁ ବନ୍ୟଜନ୍ତୁଙ୍କର ସଂଖ୍ୟା ହ୍ରାସ ହୋଇଥାଏ, ତେଣୁ ସେମାନଙ୍କର ମଧ୍ୟ ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ୟ। ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଇତ୍ୟାଦି ପ୍ରତିଷ୍ଠା କରିବା ପାଇଁ ଗୁରୁତ୍ୱ ଦେବା ଦରକାର। ବିଲୁପ୍ତ ହେବାକୁ ଯାଉଥିବା ଜୀବଜନ୍ତୁଙ୍କ ପାଇଁ ଉନ୍ନତ ପରିସ୍ଥାନ ଯୋଗାଇ ଦେଇ ପରିସଂସ୍ଥାର ସନ୍ତୁଳନ କରିବା। ଆଜିକୁ ହିସାବ କଲେ ଦେଶ ସ୍ୱାଧୀନତା ହେବାର 60 ବର୍ଷ ବିତିଗଲାଣି। ଆଜି ଦେଶ ଶିକ୍ଷା ଓ ଟେକ୍ନୋଲୋଜି ଏବଂ ବିଜ୍ଞାନରେ ଏତେ ଅଗ୍ରଗତି କଲା ପରେ ବି ଆମ ନାଗରିକମାନେ ଅଜ୍ଞ। ଆଜି ବି ସେମାନେ ଭାବିପାରୁନାହାନ୍ତି ଜଙ୍ଗଲ ଥିଲେ ମଙ୍ଗଳ। ସମ୍ପଦ ସାକ୍ଷରତା ଆଜି ବି ଦରକାର। ଯେଉଁ କେତେକ ଲାଭଖୋର ବ୍ୟକ୍ତି ଓ ଦଲାଲ ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରାକୃତିକ ସମ୍ପଦକୁ ଲୁଟ୍ କରିବାରେ ଲାଗି ପଡ଼ିଛନ୍ତି, ସେମାନଙ୍କୁ ପ୍ରତିହତ କରିବା ଦରକାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଆମ ପରିବେଶ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 453। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି।

କୁରୁକ୍ଷେତ୍ର ଯୁଦ୍ଧ ପରେ ଶ୍ରୀକୃଷ୍ଣ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପରୀକ୍ଷିତଙ୍କ ପ୍ରଶ୍ନାନୁସାରେ ଶ୍ରୀ ଶୁକଦେବ କହିଛନ୍ତି ଯେ ଶ୍ରୀକୃଷ୍ଣ ସ୍ଥିର କରିଛନ୍ତି, ଯଦୁକୂଳରେ କଳହ ଉତ୍ପାଦନ ପୂର୍ବକ ଯଦୁକୂଳ ବିନାଶ କରି ନିଜ ଧାମକୁ ଗମନ କରିବେ, ଯେପରି ବାୟୁ ସଂଯୋଗରେ ବଂଶବନରୁ ଅଗ୍ନି ଉତ୍ପନ୍ନ ହୋଇ ସେହି ବନକୁ ଭସ୍ମ କରେ, ସେପରି ଯଦୁବଂଶରେ ବ୍ରହ୍ମସାପରେ କଳହ ଉତ୍ପନ୍ନ ହୋଇ ସେହି ବଂଶକୁ ବିନାଶ କରିବ। ବ୍ରହ୍ମସାପ ହେବ ନିମିତ୍ତ।

ଏହି ଭାଗର ଶିଳ୍ପୀମାନେ ଥିଲେ ଷଡ଼ଭାମା ମହାପାତ୍ର, ପଦ୍ମାବତୀ ଦ୍ୱିବେଦୀ ଏବଂ ସୁଭାଷ ଦାସ। ଆକାଶବାଣୀ ବଲାଙ୍ଗୀର, ଏହା ପରର କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ। ପରେ ପରେ ଶୁଣିବେ ସଂସ୍କୃତ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଦେଇଛି। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍, ଛାତ୍ରଛାତ୍ରୀମାନଙ୍କ ଲାଗି ଉତ୍ତର ଖାତା ପୁନଃ ମୂଲ୍ୟାଙ୍କନ ଲାଗି ଗୋଟେ ଗୋଟେ ପ୍ରଶ୍ନକେ 25 ଟଙ୍କା ଲେଖା ଧାରିଜ କରାଯାଇଛି। ମୂଲ୍ୟାୟନ ଉତ୍ରୁ ଯଦି ମାର୍କ ବଢ଼ବା ବେଲେ ଦେୟକେ ଫେରାଯିବାର ବ୍ୟବସ୍ଥା ରହିଛେ ବୋଲି ଶ୍ରୀ କୁମାର କହିଛନ୍। ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ସ୍କାନ୍ କପି ପାଇବାର ଲାଗି 100 ଟଙ୍କା ଦେବେ। ସେନ୍ତା ନମ୍ବର ଭେରିଫିକେସନ୍ ଲାଗି ବିଲ୍ 100 ଟଙ୍କା ଦେବାରକେ ପଡ଼ବା। ଆଗନୁ ସ୍କାନ୍ କପି ଲାଗି 700 ଆଉ ନମ୍ବର ଭେରିଫିକେସନ୍ ଲାଗି 500 ଟଙ୍କା ଦେବାରକେ ପଡ଼ୁଥିଲା। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଆଉ ସୌନ୍ଦର୍ଯ୍ୟକରଣ ଲାଗି କାମ ମୂଲ ହେବା। କେନାଲ ଉପରେ ବକ୍ସ କଣ୍ଡୁଇଟ୍ ତିଆରି କରାଯିବା। ଧନୁଯାତ୍ରା ମଞ୍ଚଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୌନ୍ଦର୍ଯ୍ୟକରଣକେ ନେଇକରି କରିଥିବା ଘୋଷଣାର ଭିତ୍ତିପ୍ରସ୍ତର ଗଲାକାଲ ବରଗଡ଼ ବିଧାୟକ ଆଉ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ସ୍ଥାପନା କରିଛନ୍। ପହିଲା କ୍ଷେପେ 50 କୋଟି ଟଙ୍କା ଖର୍ଚ୍ଚ ଥି ବରଗଡ଼ ଭେଡ଼େନ୍ ଶାଖା କେନାଲ ଉପରେ ବକ୍ସ କଣ୍ଡୁଇଟ୍ ତିଆରି କରାଯିବା। ଏଥିଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଖୁବ୍ ଜଲ୍ଦି କାମ ମୂଲ ହେବା। ନିଶାମଣି ପଡ଼ିଆନୁ ଗୋଟିଏ ଶୋଭାଯାତ୍ରା ବାହାରିକରି କେନାଲ ଛକଠାନେ ପୂଜା କଲା ଉତ୍ରୁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହି ପ୍ରକଳ୍ପ ଜିଲ୍ଲା ଲାଗି ଗୋଟିଏ ବଡ଼ ମାଇଲଖୁଣ୍ଟା ହେବା ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍। ଏସିଆ ପେସିଫିକ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବ୍ରଡ୍କାଷ୍ଟିଂ ଡେଭଲପ୍ମେଣ୍ଟ ଏଆଇବିଡି ତରଫୁ ମାଲଦୀପଠାରେ ଗଲା 12 ତାରିଖ ହୋଇଥିବା ଏଆଇବିଡି ଅନ୍ତର୍ଜାତୀୟ ଗଣମାଧ୍ୟମ ପୁରସ୍କାର 2026 ସମାରୋହଟି ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପହିଲା ରନର୍ସଅପ୍ ଭାବେ ପୁରସ୍କୃତ ହୋଇଛି। କେନ୍ଦ୍ର ତରଫୁ ଓଡ଼ିଆଟି ପ୍ରସ୍ତୁତ ରତ୍ନଗର୍ଭା ହରିତବର୍ଣ୍ଣା କାର୍ଯ୍ୟକ୍ରମ ଏହି ପୁରସ୍କାର ପାଇବା ଲାଗି ଯୋଗ୍ୟତା ହାସଲ କରିଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ବାହାରିଛି। ଏବେ ଜୁନ୍ ମାସ 7 ତାରିଖ ପ୍ରିଲିମିନାରୀ ପରୀକ୍ଷା 2 କ୍ଷେପେ ହେବା। ରାଜ୍ୟର 6 ଜୋନ୍ ସମ୍ବଲପୁର ଭୁବନେଶ୍ୱର ବାଲେଶ୍ୱର ବ୍ରହ୍ମପୁର କଟକ ଆଉ ଜୟପୁରଠାରେ ଏହି ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ପହଞ୍ଚିଛି। ଏବେ 2-3 ଦିନ ଭିତରେ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଇଲାକା, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ସାଗରର କିଛି ଇଲାକା ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ପହଞ୍ଚବାର ସମ୍ଭାବନା ଅଛି ବୋଲି ବିଭାଗ ତରଫୁ କୁହାଯାଇଛି। ଏବେ 2-4 ଦିନ ଭିତରେ ରାଜ୍ୟର ବଡ଼ଭାଗୀ ଜାଗାର ତାପମାତ୍ରା 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଗଲାକାଲି ବୁଧବାର ରାଜ୍ୟର ସବୁନୁ ଜହ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏଛନେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ 2 ଦିନିଆ ଓଡ଼ିଶା ଗସ୍ତରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟଶାଖା ସଭାପତି ତଥା ସାଂସଦ ମନମୋହନ ସାମର ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆଜି ଶ୍ରୀ ନବୀନ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ। ଏହାପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ପୁରୀ ଗସ୍ତରେ ଯାଇ ଶ୍ରୀ ନବୀନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଦଳୀୟ ରାଜ୍ୟଶାଖା ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହାଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ମସିହାଠାରୁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଆସୁଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟରେ ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀଜନିତ ବର୍ଷା ପବନ ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି।

0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
2: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା 4 ଇଂରାଜୀ ଅକ୍ଷର ସମାହାର। ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ 4 ମାଧ୍ୟମରେ ହୋଇଥାଏ। ପ୍ରଥମରେ, ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା। ଦ୍ୱିତୀୟରେ, ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା। ତୃତୀୟରେ, ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା। ଓ ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି 4 ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ, ନିରାପଦ ଯୌନ କ୍ରିୟା। ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ। ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। ଦୁଇରେ, ରକ୍ତ ଗ୍ରହଣ। ଏଲାଇସା ବା ନ୍ୟୁକ୍ଲିକ ଏସିଡ୍ ଆମ୍ପ୍ଲିଫିକେସନ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। ତୃତୀୟରେ, ଇଞ୍ଜେକ୍ସନ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ। ଗୋଟିଏ ଇଞ୍ଜେକ୍ସନ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍, ରେଜର, ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ। ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ। କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ, ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ। କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି, ତାହେଲେ ସଂକ୍ରମଣର 3-6 ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା ଆରମ୍ଭ। ସାଧାରଣତଃ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସଂକ୍ରମଣ 7-8 ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ, କିନ୍ତୁ ସଂକ୍ରମିତ ହେବା ପରେ ସଠିକ୍ ସମୟରେ ରକ୍ତ ପରୀକ୍ଷା ଓ ଚିକିତ୍ସା କଲେ ରୋଗୀ ସୁସ୍ଥ ଜୀବନଯାପନ କରିଥାଏ। ତେଣୁ ରୋଗ ସଂକ୍ରମଣର ମାଧ୍ୟମ, ସଂକ୍ରମିତ ବ୍ୟକ୍ତିଙ୍କର ସଠିକ୍ ସମୟରେ ପରୀକ୍ଷା ଓ ଚିକିତ୍ସା ଓ ସର୍ବୋପରି ଏହି ରୋଗ ପ୍ରତି ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଏଡ୍ସକୁ ଆମେ ରୋକିପାରିବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଥିଲେ ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ତଥା 972 kHz ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭି ଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦ ପୋଲାର ଷ୍ଟାର ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧି ମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026-2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा के क्षेत्र में हमारा सहयोग निरंतर बढ़ रहा है। स्वीडन की कंपनियों द्वारा भारत में प्रोडक्शन फैसिलिटीज बनाए जाना इस बात का प्रमाण है कि हम बायर सेलर रिलेशनशिप से आगे बढ़कर लॉन्ग टर्म इंडस्ट्रियल पार्टनरशिप की ओर बढ़ रहे हैं।
0: ଉଭୟ ଦେଶ 2027ରେ ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର ସିଇଓମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନା କାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା, 6G, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
1: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଆଣ୍ଡ ଏଆଇ କରିଡର କୁ ମଜବୁତ କରିବା କେ ଲିଏ ଠୋସ୍ ଇନିସିଏଟିଭ୍ସ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ସ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ ହମ୍ ଇଣ୍ଡିଆ ସ୍ୱିଡେନ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର ବନାନେ ଯା ରହେ।
0: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱିଡେନ୍ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ବିଶ୍ୱରେ ସ୍ଥିରତା ପ୍ରତି ମିଳିତ ପ୍ରତିବଦ୍ଧତା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
1: ଆତଙ୍କବାଦ ପୁରୀ ମାନବତା କେ ଲିଏ ଗମ୍ଭୀର ଚୁନୌତୀ ହେ। ପିଛଲେ ବର୍ଷ ପହଲଗାମ ମେ ହୁଏ ଆତଙ୍କୀ ହମଲେ କେ ବାଦ ହମେଁ ସ୍ୱିଡେନ୍ ସେ ମିଲେ ସମର୍ଥନ କେ ଲିଏ ମେଁ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ କା ଆଭାର ବ୍ୟକ୍ତ କରତା ହୁଁ। ହମ୍ ଆତଙ୍କବାଦ ଅର୍ ଉସକେ ସମର୍ଥକୋ କେ ବିରୁଦ୍ଧ ଲଡ଼ାଇ ଜାରି ରଖେଙ୍ଗେ।
0: ସ୍ୱିଡେନ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ ଡିଜିଟାଲ ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 31ତମ ଆନ୍ତର୍ଜାତିକ ସମ୍ମାନ ମିଳିଥିବା ପରିପ୍ରେକ୍ଷୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଏହା ପ୍ରତିଫଳନ। ସେ କହିଛନ୍ତି, ଆଗାମୀ ଦିନରେ ଭାରତ ଏବଂ ସ୍ୱିଡେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହେବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ଏକ ଜାତୀୟ ଗର୍ବର ବିଷୟ। ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଭାରତ ନୋର୍ଡିକ୍

ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନରୱେକୁ ପ୍ରଥମ ଗସ୍ତ ହେବ। ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଗସ୍ତ କରିଛନ୍ତି। ସେଠାରେ ଶ୍ରୀ ମୋଦି ରାଜା ହେରାଲ୍ଡ ପଞ୍ଚମ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗର୍ ଷ୍ଟୋନ୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ମୋଦି ଭାରତ ନର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ସମୀକ୍ଷା କରାଯିବ। ତୃତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲ୍ୟାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସବୁଜ ପରିବର୍ତ୍ତନ ଓ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଛନ୍ତି। ଗସ୍ତକାଳରେ ଶ୍ରୀ ଶାହା ରାୟପୁରର ବସ୍ତରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ଦିନରେ ସେ ଛତିଶଗଡ଼ ଗସ୍ତ କରି ଆଜି ସକାଳେ ରାୟପୁରଠାରେ ଜରୁରୀକାଳୀନ ସେବା ଡାଏଲ୍ 112 ଅଧୀନରେ ନୂତନ ଗାଡ଼ିଗୁଡ଼ିକର ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ସେ ବସ୍ତର ଯାତ୍ରା କରି ସେଠାରେ ନେତାନାର ଗ୍ରାମରେ ଏକ ସାର୍ବଜନୀନ ସୁବିଧା କେନ୍ଦ୍ରର ଉଦ୍ଘାଟନ କରିବେ। ଏହି କେନ୍ଦ୍ର ଜରିଆରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସରକାରୀ ସେବା ସହଜରେ ଉପଲବ୍ଧ କରାଯାଇପାରିବ। ଶ୍ରୀ ଶାହା ଆଜି ଜଗଦଲପୁରରେ ପହଞ୍ଚି ଅମର ବାଟିକାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅପରାହ୍ନରେ ସେ ଶହୀଦଙ୍କ ପରିବାର, ସୁରକ୍ଷାକର୍ମୀ, ନକ୍ସଲ ହିଂସା ପ୍ରଭାବିତ ବ୍ୟକ୍ତି ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବସ୍ତର କେ ସଙ୍ଗରେ ଶ୍ରୀ ଶାହା ସାମିଲ ହେବେ। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରାଯିବା ପରେ ଶ୍ରୀ ଶାହାଙ୍କର ଏହା ପ୍ରଥମ ଗସ୍ତ। କଂଗ୍ରେସ ନେତା ଭି ଡି ସତୀଶନ୍ ଆଜି କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 16 ଜଣ ପ୍ରଥମଥର ପାଇଁ ମନ୍ତ୍ରୀପଦ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ 11 ମନ୍ତ୍ରୀପଦ ମିଳିଥିବା ବେଳେ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍କୁ 5, କେରଳ କଂଗ୍ରେସ ଜୋସେଫ୍, ରିଭଲ୍ୟୁସନାରୀ ସୋସାଲିଷ୍ଟ ପାର୍ଟି, କେରଳ କଂଗ୍ରେସ ଜାକବ୍ ଏବଂ କମ୍ୟୁନିଷ୍ଟ ମାର୍କ୍ସିଷ୍ଟ ପାର୍ଟିକୁ 1 ଲେଖାଏଁ ମନ୍ତ୍ରୀପଦ ମିଳିବ। ଶ୍ରୀ ସତୀଶନ୍ଙ୍କ ଘୋଷଣା ଅନୁଯାୟୀ ଥିରୁବାଞ୍ଚୁର ରାଧାକ୍ରିଷ୍ଣନ୍ ବାଚସ୍ପତି ଏବଂ ସାନିମଲ୍ ଉସ୍ମାନ୍ ଉପବାଚସ୍ପତି ହେବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା 79ତମ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଲାଗି ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଆଜିଠାରୁ ଜେନେଭାରେ ଏହି 6-ଦିନିଆ ସମ୍ମିଳନୀ ଆରମ୍ଭ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପୁନଃ ଆକୃତି ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି। ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସହଯୋଗପୂର୍ଣ୍ଣ ସମାଧାନ ଦିଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ 165ରୁ ଅଧିକ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ହେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ, ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ ଏବଂ ଭାରତୀୟ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4344 2331 01 7176 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890 940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛନ୍ତି। ପ୍ରଥମ ଟିମ୍ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ହରାଇ 222 ରନ୍ ସ୍କୋର କରିଥିଲା। ପଞ୍ଜାବ କିଙ୍ଗ୍ ସମାନ ସଂଖ୍ୟକ ଓଭରରେ 8 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟରେ ଆଜି ଚେନ୍ନାଇର ଏମ୍ଏଚ୍ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର।

0: ଅଫ୍ ଦ ପୋଲାର ଷ୍ଟାର୍ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତି ଗୀତ। ଗୀତିକାର ଅଲେଖ ବିଶ୍ୱାଳଙ୍କ ଲେଖା, ଗାଇଛନ୍ତି ଶିଳ୍ପୀ ନମିତା ଅଗ୍ରୱାଲ।

0: ଇହାଦେ ଯେନ୍ ବତ୍ରିଆ ଖରା ହେଉଛି, ଆମେ ନିହାତି ସତର୍କ ହେବାର୍ ଦରକାରେ। ଟାନ୍ ଖରାରେ ଅତି ଜରୁରୀ କାମ ନାଇଁ ଥିଲେ ପଦାକେ ନାଇଁ ବାହାରିବାର୍ କଥା। ହେନ୍ତା ଖରାରେ କଠିନ ପରିଶ୍ରମ ଆଦ୍ୟ ନି କରବାର୍ କଥା। ଯଦି ଅତି ଜରୁରୀ କାମ ଅଛେ ବୋଇଲେ ବାହାରକେ ଯିବାର୍କେ ହେଲେ କଲା ଚଷମା, ଚପଲ, ମୁଡ଼େ, ଉଦା ଗାମଛା ଆରୁ ଛତାକେ ବ୍ୟବହାର କରବାକେ ପଡ଼୍ବା। ବାହାରକେ ଯିବାକେ ସମୟାତି ନିହାତି ହିସାବେ ସାଙ୍ଗେ ପାନ୍ ବୋତଲଟିଏ ନେବାକେ ପଡ଼୍ବା। ଇ ସମୟାନ ସଭେ ମନେ ରଖବାର୍ ଦରକାର ଯେ ହାଲକା ଆର୍ ଢିଲା ପୋଷାକ ଯେତ୍କି ପିନ୍ଧ୍ମା ସେତ୍କି ଭଲ୍। ଇ ସମୟାନ ଆମର୍ ଦେହେଥି ଜଳୀୟ ଅଂଶର ଅଭାବ ଦେଖାଯାଏସି, ହେତିର୍ ଲାଗି ଅଧିକା ପାନ୍, ତାର୍ ସାଙ୍ଗେ ସାଙ୍ଗେ ORS ଦ୍ରବଣ, ପନା, ତୋରାଣି, ଘୋଳ ଦହି ଆରୁ ଆଖୁ ରସ ପିଇମା ବୋଇଲେ ଜଳୀୟ ଅଂଶଟା ଠିକ୍ ରହେସି। ଠିକ୍ ସେନ୍ତା କାଙ୍କିର, ତରଭୁଜ ଇହାଦେ ବହୁତଟି ହିସାବେ ମିଲୁଛି। ହେଟାକେ ବି ଯଦି ଆମେ ଖାଇମା ବୋଇଲେ ଆମର୍ ଦେହେଥି ଠିକ୍ ହିସାବେ ଜଳୀୟ ଅଂଶଟା ରହେସି। ଯଦି କିଏ ଅଂଶୁଘାତରେ ଆକ୍ରାନ୍ତ ହେଇଛନ୍ ବୋଇଲେ ତାହାକୁ ଡେରି ନେଇ କରିକରି ଡାକ୍ତରଖାନାକେ ନେଇକରି ଚିକିତ୍ସା କରବାକେ ପଡ଼୍ବା। ଆମର୍ ଘରେ ଯେନ୍ ଗୃହପାଳିତ ପଶୁପକ୍ଷୀମାନେ ରଖିଛୁଁ ସେମାନଙ୍କୁ ଛାୟାରେ ଟିକେ ରଖ୍ବାର ବ୍ୟବସ୍ଥା କରବାକେ ପଡ଼୍ବା। ଗୁହାଲ ବ୍ୟବସ୍ଥା ଏନ୍ତା ହେବାର୍ ଦରକାର ଯେ ଯେନ୍ତାକି ସେନେ ସୂର୍ଯ୍ୟ କିରଣ ନାଇଁ ପଡ଼୍ବା। ଠିକ୍ ସେନ୍ତା ପ୍ରଚୁର ପରିମାଣରେ ଇମାନଙ୍କୁ ପିଇବାର୍ ଲାଗି ପାଏନ୍ର ବ୍ୟବସ୍ଥା କରବାକେ ପଡ଼୍ବା। ବହୁତଟି ସମୟାନ ଆମେ ଯେନ୍ ହିସାବେ ଖରା ବଢ଼ୁଛେ ନିଜ୍କେ ବଞ୍ଚାବାର୍ ଲାଗି ସତର୍କ ହେବାକେ ପଡ଼୍ବା। ଇ ଖରା ସମୟାନ ନିହାତି ଅଧିକା କାମ ନାଇଁ କରବାର୍ କଥା କି ନିଆଁ ପାଖେ ନାଇଁ ରହିବାର୍ କଥା। ବୁଢ଼ା ଆରୁ ଯେନ୍ମାନେ ଅସୁସ୍ଥ ଅଛନ୍ କି ଛୁଆ, ଗର୍ଭବତୀ ମା, ଯେନ୍ମାନଙ୍କର ରକ୍ତଚାପ ଅଛି କି ମଧୁମେହ ଅଛି, ଇମାନେ ଟାନ୍ ଖରାରେ ବାହାରକେ ମୁଟେ ନାଇଁ ବାହାରିବାର୍ ଦରକାର। ଯଦି କିଏ ଅସୁସ୍ଥ ଅନୁଭବ କରୁଛେ ବୋଇଲେ ସାଙ୍ଗେ ସାଙ୍ଗ ଡେରି ନେଇ କରିକରି ଚିକିତ୍ସା ଆରମ୍ଭ କରିଦେବାର ଦରକାର। ଯଦି ଗାଡ଼ିରେ ଯାଉଛନ୍ ବୋଇଲେ, ଗାଡ଼ିକେ ଯଦି ପାର୍କିଂ କରୁଛନ୍ ବୋଇଲେ ଗାଡ଼ି ଭିତରେ ନିଜର ପିଲା କିମ୍ବା ଗୃହପାଳିତ ପଶୁମାନଙ୍କୁ ଇନେ ନେଇ ରଖ୍ବାର୍ ଦରକାର। ଆମର୍ ଇନେ ଦେଖାଯାଏସି ଯେ ଟାନ୍ ଖରାରେ ବି ଆମେ ଗାଈଗୋରୁମାନଙ୍କୁ ବାହାରକେ ଛାଡ଼ି ଦେଇଥିସୁଁ, ଯେନ୍ଟାକି ତାକର୍ ଉପରେ ଖରାର ପ୍ରଭାବଟା ପଡ଼ିଥିସି। ହେତିର୍ ଲାଗି ଇମାନଙ୍କୁ ମୁଟେ ବାହାରକେ ନାଇଁ ଛାଡ଼ବାର୍ ଦରକାର। ସବୁବେଳେ ଆମର୍ ଗୃହପାଳିତ ପଶୁମାନଙ୍କୁ ସଫା ଆର୍ ଥଣ୍ଡା ପାନ୍ ଦେବାର୍ ଦରକାର। ତାର୍ପରେ ଇମାନଙ୍କୁ ଖାଇବାର୍ ପିଇବାର୍ ବ୍ୟବସ୍ଥା ବି ଠିକ୍ ହିସାବେ କରବାର୍ ଦରକାର। କେନ୍ ସମୟାନ ଖାଇବାକେ ଇମାନଙ୍କୁ ଦେମା ସେ କଥା ବି ଆମେ ଜାଣବାର୍ ଦରକାର। ଗରମ ସମୟାନ ନାଇଁ ଦେଇକରି ସକାଳେ ଆର୍ ସନ୍ଧ୍ୟାରେ ଇମାନଙ୍କୁ ଆମେ ଖାଦ୍ୟ ଦେଇପାର୍ମା। ଇମାନଙ୍କୁ ଯଦି ଗୁଧେଇ ପାର୍ମା ବୋଇଲେ ତାଙ୍କର ଯେନ୍ ଦେହର ତାପଟା ଥିସି ସେଟା କମିଯାଇଥିସି। ଯେନ ରହୁଛନ୍ ହେ ଜାଗାକେ ଆମକୁ ସଫା ସୁତୁରା ରଖ୍ବାକେ ପଡ଼୍ବା। ସଫା ସୁତୁରା ଯଦି ରଖ୍ମା ବୋଇଲେ ରୋଗର ଡଟ୍ଟା ବହୁତ କମ୍ ଥିସି। ଆମେ ଯଦି ଦେଖ୍ନା ଆମର ଗୃହପାଳିତ ପଶୁମାନେ ଯଦି ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସଟା ଯଦି ଅଧିକା ମାତ୍ରାରେ ହେଉଛି ବୋଇଲେ ସାଙ୍ଗେ ସାଙ୍ଗ ଛାଏ ଜାଗାକେ ନେଇକରି ସେମାନଙ୍କୁ ପାନ୍ ଦେବାର ବ୍ୟବସ୍ଥା କର୍ମା। ଅଧିକା ଯଦି କିଛି ତାଙ୍କର ଦେହ ଖରାପ ହେଉଛେ ବୋଇଲେ ସାଙ୍ଗେ ସାଙ୍ଗ ପ୍ରାଣୀ ଚିକିତ୍ସକ ଆଜ୍ଞାମାନଙ୍କୁ ଦେଖା କରିକରି ତାହାକୁ ଚିକିତ୍ସା କରବାର୍ ଦରକାର। ଖରା ସମୟାନ ଇ ସବୁ କଥାକେ ଯଦି ଆମେ ଧ୍ୟାନ ଦେଇକରି ଚଲ୍ମା ବୋଇଲେ ଆମର୍ ବି ଦେହ ପାନ୍ ଠିକ୍ ରହେବା, ତାର୍ ସାଙ୍ଗେ ସାଙ୍ଗେ ଆମର୍ ଯେନ୍ ଗୃହପାଳିତ ପଶୁ ପକ୍ଷୀ ଅଛନ୍ ସେମାନେ ବି ଠିକ୍ ହିସାବେ ରହିପାରିବେ।
1: ଇଏ ଥିଲା କାର୍ଯ୍ୟକ୍ରମ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 299ତମ ଭାଗ। ଏହି ଭାଗର ଶିଳ୍ପୀ ଏ ହରିହରନ୍।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ, ଶିଳ୍ପୀ ଥିଲେ ନମିତା ଅଗ୍ରୱାଲ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଚାଷର ହାର।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 299ତମ ଭାଗ। ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା ପାରମ୍ପରିକ ଗୀତ ଓଡ଼ିଶୀ। ପ୍ରଥମେ ବନମାଳୀଙ୍କର ଲେଖା, ଗାଇଛନ୍ତି ଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ।

0: ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଏଥର ହୃଦାନନ୍ଦଙ୍କର ଲେଖା, ଗାଇଛନ୍ତି ଶିଳ୍ପୀ ସଙ୍ଗୀତା ମହାପାତ୍ର।

ଗୀତିକାର ସାହିଲ ଲୁଧିଆନ୍ଭି, ସଙ୍ଗୀତ ଖୟାମ୍। ଗାଇଛନ୍ତି ଶିଳ୍ପୀ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଚଳଚ୍ଚିତ୍ର କଭି କଭି।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଗୀତା ଏବଂ ସଙ୍ଗୀତ ପ୍ରଫୁଲ୍ଲ କର। ଗାଇଛନ୍ତି ଶିଳ୍ପୀ ସୁରେଶ ୱାଡକର ଏବଂ ଲୀଲା ଘୋଷ। ଚଳଚ୍ଚିତ୍ର ହିସାବ ନିକାଶ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଗୀତା ଏବଂ ସଙ୍ଗୀତ ଅକ୍ଷୟ ମହାନ୍ତି। ଗାଇଛନ୍ତି ଶିଳ୍ପୀ ଅନୁରାଧା ପୌଡ଼ୱାଲ। ଚଳଚ୍ଚିତ୍ର ଶଙ୍ଖା ସିନ୍ଦୁରା।

ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଏଥର ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଶୁଣନ୍ତୁ ଏହାର ଦ୍ୱିତୀୟ ଭାଗ। ଉପସ୍ଥାପନା ରତ୍ନମୟ ତ୍ରିପାଠୀ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ବହୁତ ସୁନ୍ଦର ବଢିଆ ଗାଉଛନ୍
1: ନାଇଁ
0: ଆପଣ ବଢିଆ ଗାଉଛନ୍ ବହୁତ ବଢିଆ ଗାଉଛନ୍ ପ୍ରାକ୍ଟିସ୍ ସେମିତି ଜାରି ରଖୁନ୍ ଗାଇବାଟା ଆଉ ଆଜି ତ ଆପଣଙ୍କର କଲ୍ ଲାଗିଲା କେନ୍ ଗୀତ ଶୁଣାମୁ ଆଜି
1: ଆପଣଙ୍କର
0: ଶୁଣୁନ୍ ରେଡିଓ ସେଟ୍ରେ।

0: हेलो आकाशवाणी ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ
1: ବଲାଙ୍ଗୀର ରେଡିଓ ଷ୍ଟେସନ ଆଜ୍ଞା ନମସ୍କାର
0: ନମସ୍କାର ଆପଣଙ୍କ ନାଁ ଟା କ'ଣ
1: ତୀର୍ଥ ଭୋଇ
0: କେନ୍ ଗାଁରୁ କହୁଛନ୍
1: ଚାରମଙ୍ଗଲା ଖୋଇରପାଲି ବରଗଡ଼ ଡିଷ୍ଟ୍ରିକ୍ଟରୁ
0: ଆପଣ କାଣା କରୁଛନ୍
1: ଚାଷବାସ କରୁଛନ୍
0: କାଣା ଚାଷ କରିଛନ୍
1: ଏହା ନ ଖରା ଦିନେ ଯେ ଆମର ପାନି କାନ ଟିକେ ସଦସ୍ୟ ଯେ ନା କରିନ
0: ବେଲେ ଖାଲି ବର୍ଷା ଦିନେ କରୁଛନ୍
1: ହଁ ହଁ
0: ଡିପ୍ ବୋରିଆଲ ମାନେ କୁଡ଼ିକିରି ଆମର ଚାଷୀ ଭାଇ ମାନେ ଚାଷ କରୁଛନ୍ ଯେ ଆପଣ ନାଇଁ କରବାର ଏନ୍ତା କିଛି
1: ଆମର ଇଆଡ଼େ ସେ ମେଘା ରଲ ଲାଗି ସୁବିଧା ହେଇଛି କି ନାଇଁ ବୋଲେ ବୋରିଂ ସୁବିଧା ନା ଦେବାର
0: ଜଳସେଚନର ସୁବିଧା ଅଛି
1: ହଁ
0: କିନ୍ତୁ ପାଣି ଟିକେ କମ ଆସୁଛେ କେନ୍ ଗୀତ ଶୁଣବାର ଲାଗି ଫୋନ କରିଛନ୍
1: ସବୁ ବାୟାରେ ମାୟା
0: କେନ୍ ଗୀତ
1: ଥୋଇଲେ କିଛି କଦମ ଫୁଲ ଫୁଟେଇ

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ନମସ୍କାର ସାର।
0: ନମସ୍କାର, କିଏ କହୁଥିଲେ?
1: ହଁ ରାଧାକାନ୍ତ ଭାଇ କହୁଥିଲି ସାର, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲିରୁ।
0: କେନ୍ତା ଅଛନ୍ ଭାଇ?
1: ସାର ମୁଁ ଏଇଟା ଭଲ ଅଛେ, ଆପଣ କେନ୍ତା ଅଛନ୍ ସାର?
0: ଆମେ ସମସ୍ତେ ଭଲ। ଆପଣଙ୍କ ଗାଁର ହାଲଚାଲ ଟିକେ କହୁନ।
1: ହଁ ଗାଁରେ ତ ଠିକ ଅଛେ ସାର, ଏଇଟା ଧାନ ମାନେ କଟାକୁଟି ଆରମ୍ଭ ହେଇଗଲାନ, ଆର୍ ଆଜ ପାନ୍ ଟିକେ ପକେଇ ବସିଲାନ, ହେଲେ ଧାନ ଧୁନା ଅଧା କଥା ସରିଯିବେ, ଅଧା ଅଛି କାଲି।
0: ଆମର ଆଉ ଦୁଇ ତିନି ଜଣ ସତ ଆଜି ଫୋନ କରିଥିଲେ ଯେ କହୁଥିଲେ ତାଙ୍କର ଆଡ଼େ ବର୍ଷା ହଉଛି ବୋଲିକିରି।
1: ହଁ ଏଇଟା ବର୍ଷା ଆରମ୍ଭ ହେଇଗଲାନ ସାର,
0: ଯେ ବର୍ଷାଟା ଚାଷୀମାନଙ୍କୁ କାମ ଦେବା କି ନାଇଁ କାମ ଦିଏ?
1: ସାର କାମ ତ ଦେବା, ବାକି ଧାନ ମାନେ ଜାଣ ଯେ ଏଇଟା ଟିକେ ଭିଜି ଭୁଜା ଯିବା, ଯାହାଟା ଟିକେ ସୁବିଧା ନେନ।
0: ଯେ ଜରି ଜୁଟାଟା ବି କେନେ ରଖବାର?
1: ହଁ ଜରି ଡବା ହେଇଛେ ସାର, ଜରି ପାଲ ମାନେ ଡବା ହେଇଛେ।
0: ବୋଲେ ନାଇଁ ଖରାପ ହୁଏ ତ?
1: ନା ନା ଖରାପ ନା ହୁଏ ସାର।
0: ହଁ ହଁ, କେନ୍ ଗୀତଟେ ଶୁଣାମୁ ଆଜି?
1: ଆଜି ସାର ଆଖି ହଉ କି ଝର ହୁଏ ସେ ଟାଇଟିଲ୍ ଶୁଣୁ।

0: ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ
1: ବଲାଙ୍ଗୀର ଶାନ୍ତିପୁରାରୁ ପଙ୍କଜ ସାହୁ ଆଜ୍ଞା ଜୁହାର ତିରୁପାଶୀ ଆଜ୍ଞା
0: ଜୁହାର ଜୁହାର ଜୁହାର ଆଜି ଏଟା ଗୋଟେ ଆପଣ ଅଲଗା ନମ୍ବର ରିଙ୍ଗ କଲେ ବୋଲି ଲାଗିଲା ଯେ
1: ସେଇଟା ସେ ଆମର ବାବୁଟା ଗୋବର୍ଦ୍ଧନ ବୋଲେ ମୁଇଁ ଲଗଉଥିଲି ମୋର ବି ଯେ ଆମର ଜାଣିଥିଲେ କାଇଁ ପହିଲା
0: ହଏ ହଏ
1: ଯେ ସିଙ୍ଗଡ଼ା କମି ଆଲାନ ବେଲା ଏନ୍ତା ତର୍ ବି ଟିକେ ଲଗାଦେଲେ ମୁଇଁ ପଟି ବେଲୁଛି ବୋଲି ଏଟା ପଟି ବେଲୁଥିଲି ବାବୁ ଲଗେଇଦେଲା
0: ହଏ ହଏ ଯେ ଆଜି ଆପଣଙ୍କର ଆଡ଼େ ବର୍ଷା ବର୍ଷି ନାଇଁ ହେବାର ତ
1: ନାଇଁ ଇହାଦେ ନାଇଁ ରାତି ହେଲା
0: ଆମର ଶ୍ରୋତା ବନ୍ଧୁ ମାନେ ଆଜି ଯେନ୍ କଲ୍ କରୁଛନ୍ ପ୍ରାୟ କହୁଛନ୍ ଯେ ତାଙ୍କର ଆଡ଼େ ବର୍ଷା ମାନେ ହଉଛେ ବୋଲିକିରି
1: ହଉଥିବା କାଙ୍ଗରେ ମଝିରେ ମଝିରେ ଧୁକା ଟିକେ ଟିକେ ହଉଛେ ତ ଆର୍ ସେଦିନ ତ ଏବେ ଜୋରଜାର ହେଲା ଆଜି ରାତି ବର୍ଷା ହେଲା ସକାଳ ପୁଅ ଆଗେ ଟିକେ
0: ଆଜି ଫୋନ୍ କଲି ଯେ କେନ୍ କେତେବେଳେ ଶୁଣମୁ
1: ବିଧାତା ଫିଲ୍ମର ହମନେ ସନମକୁ ଖତ ଲିଖା

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ଜୁହାର
0: ଜୁହାର ଜୁହାର, କି କହୁଥିଲେ?
1: ଆଜ୍ଞା, ମୁଇଁ ମୁରଲୀ ମେହେର କହୁଥିଲି, ଗାଁପୁର ବରଗଡ଼ ଜିଲ୍ଲା ବରଗଡ଼ ନ।
0: କେନ୍ତା ଅଛନ୍?
1: ଆଜ୍ଞା, ବହୁତ ଭଲ ଅଛେ। ଆପଣ ମାନେ କେନ୍ତା ଅଛନ୍? ଆଜ୍ଞା,
0: ଆମେ ସମସ୍ତେ ବଢିଆ। ଆପଣଙ୍କର ନାଁ ଯେନ୍ ମୁରଲୀଟା କିଏ ଦେଇଥିଲେ ଆପଣଙ୍କୁ?
1: ବାପା ଘରେ ଦେଇଥିଲେ। ଆଜ୍ଞା,
0: କେନ୍ତା ଲାଗ୍ସି ଆପଣଙ୍କୁ?
1: ବାବା ବହୁତ ଭଲ ଲାଗ୍ସି। ଆଜ୍ଞା,
0: ମୁରଲୀ ନାଁଟା ବହୁତ ଭଲ ଲାଗ୍ସି।
1: ହଁ ଆଜ୍ଞା,
0: ଆପଣ ବଂଶୀ ବଂଶା ବଜେଇ ଜାଣିଛନ୍ କି?
1: ନାଇଁ ଆଜ୍ଞା, ବଂଶୀ ନା ବଜେଇ ଜାନୁ।
0: ଆଉ କରସନ୍ କାଣା ଆପଣ?
1: ଏ ଶାଢ଼ୀ ବୁଣା ବୁଣି କରୁଛନ୍ ଆଜ୍ଞା, ଶାଢ଼ୀ ସମ୍ବଲପୁରୀ ଶାଢ଼ୀ।
0: ହଁ, କିଏ କିଏ ସହଯୋଗ କରୁଛନ୍ ଆପଣଙ୍କୁ ଶାଢ଼ୀ ବୁଣାରେ?
1: ସହଯୋଗର ସମସ୍ତେ ଆମର ଛୁଆ ବୁଦାନ ସମସ୍ତେ କରୁଛୁ ଆଜ୍ଞା, ଘର ମାନେ ସମସ୍ତେ ଲାଗସୁ।
0: ଏଇଟା ଆପଣଙ୍କର ମାନେ କୌଳିକ ବ୍ୟବସାୟ ମାନେ କି ଆପଣ ନିଜେ ଆରମ୍ଭ କରିଛନ୍ ଏଇଟା କରବାଟା?
1: ହଁ, ଏଇଟା ଆମେ ବାପା ନ ବାପା ଅଜା ନ ତାମାନେ ଶିଖିକି ରହିଛୁ,
0: ତାଙ୍କନୁ ଶିଖିକିରି ଏଇଟା କରୁଛନ୍ ଆପଣ?
1: ହଁ ହଁ।
0: ଆଉ ଚାଷବାସ କାଣା କରୁଛନ୍? ଫେର
1: ନାଇଁ, ଚାଷବାସ ତ ନାଇଁ କରୁ ଆଜ୍ଞା, ଅଧା କରବାକି ଅଛେ, ସାନ ଭାଇ କରୁଛେ। ଆଉ ଏଇଟା ଆମେ ଖାଲି ଶାଢ଼ୀ ବୁଣା ବୁଣି ଆମର ସବୁବେଳେ ଚାଲିଛେ।
0: ଆପଣ ଶାଢ଼ୀ ବୁଣିଲା ବେଲେ ଆମର କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଥିବେ?
1: ହଁ ଆଜ୍ଞା, ସବୁ ମୁଇଁ 36 ବର୍ଷ ନିୟମିତ ସଦା ଆଜ୍ଞା, 1989-90 ମସିହାରୁ ରେଡ଼ିଓ ଶୁଣି ଆସୁଛେ। ଆଉ ବଲାଙ୍ଗୀର ଷ୍ଟେସନ 93 କି ସାଲେ ଖୋଲିଛେ ବେଲେ ଆମେ ଏଫ୍ଏମ୍ରେ ସେଠାରେ ସେ
0: କିଟ୍ ଗୁଟେ ଲଗେଇକିରି ଶୁଣୁଥିବେ ନାଇଁ, ଏଫ୍ଏମ୍ କିଟ୍। ଏହି ଶ୍ରୋତାବନ୍ଧୁଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ତାଙ୍କର ଫୋନ୍ କଲ୍ଟି କଟିଯାଇଥିବାରୁ ଆମେ ତାଙ୍କୁ ପଚାରି ପାରିନଥିଲୁ ସେ କେଉଁ ଗୀତ ଶୁଣିବା ପାଇଁ ଆମକୁ ଫୋନ୍ କରିଛନ୍ତି। ତେଣୁ ତାଙ୍କୁ ଆମେ ଶୁଣେଇ ଦେଉଛୁ ଆମ ପସନ୍ଦର ଏ ଗୀତଟି।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା ନମସ୍କାର, ମୁଇଁ ବଲାଙ୍ଗୀର ଜିଲ୍ଲା ବେଲପୁରା ବ୍ଲକ ବିଲେମୟାରୁ ସିଂହାସନ ବରିଆ କହୁଛେ।
0: ବହୁତ ଦିନ ପରେ ଘରେ କଲେ ବେଲା ଲାଗୁଛେ ଯେ।
1: ହଁ ଆଜ୍ଞା ବହୁତ ଦିନ ପରେ କହନା, ଟିକେ
0: କେନ୍ତା ପାସି ପୁସା ଦେଇଥିଲେ?
1: ନାଇଁ ନାଇଁ ତ ପାସିବା ଆଜ୍ଞା, ରେଡ଼ିଓରେ ଆମେ ଜଡ଼ିତ ଅଛୁ ଆର କେହିଁ ପାସିମା, ରେଡ଼ିଓରୁ ଆମେ ସବୁ କିଛି ଜାଣିଛୁ।
0: ହଇ, ଆପଣଙ୍କର ଭଏସ୍ କଥାବାର୍ତ୍ତା ସବୁ ଟିକେ ଚେଞ୍ଜ ହେଇଗଲା ବେଲା ଲାଗୁଛେ ଯେ।
1: ହଁ ଆଜ୍ଞା, ଟିକେ କାଁ କରିବେ, ଥଣ୍ଡା ଟିକେ ହେଇଯାଇଛେ ବି,
0: ଥଣ୍ଡା ହେଇଛେ,
1: ଥଣ୍ଡା ଟିକେ ହେଇଯାଇଛେ ଆରୁ
0: ଖରା ଦିନେ ଆପଣଙ୍କୁ ଥଣ୍ଡା କେନ୍ତା ହଉଛେ?
1: ସେଇ ଆଜ୍ଞା ପାଗର ସିଜନ ର ଲାଗି ଏକା,
0: ହଁ
1: କେତେବେଳେ ଥଣ୍ଡା କେତେବେଳେ ବର୍ଷା ହେଇଛି ତ କେତେବେଳେ ଖରା ହେଇଛି, ସେଥିଲାଗି ଏନ୍ତା
0: ଯେ।
1: ହଉଛେ।
0: ଆପଣଙ୍କର ଗାଁର ହାଲଚାଲ କାଣା?
1: ଆମର ଗାଁର ହାଲଚାଲ ବହୁତ ଭଲ ଆଜ୍ଞା, କାଲି ତ ବର୍ଷା ହେଇଛି, ଚାଷ ମାନେ ଯେ ମାନେ ଏବେ ଜୋତା ବୁହା ଟିକେ କରୁଛନ୍, 2-3 ଦିନ ହେଲା ବର୍ଷା ହଉଛି ତ।
0: ବର୍ଷା ହଉଛି ବୋଲେ ଏଇଟା ଚାଷୀମାନଙ୍କୁ କାମ ଦେବା?
1: ହଁ ଚାଷୀମାନଙ୍କୁ ସେ ନା, ଆମର ବେଶୀ କରି ଆମେ ଦେଖମା ବୋଲେ କପାଲ ଲାଗି ବେଶୀ କରି ଭଲ, ତାମାନେ ଉପଯୋଗୀ ଟାଇମଟା ଏଇଟା ବର୍ଷାଟା।
0: କେନ୍ତା
1: ଦେଖ ଆର୍ ମାନେ ଏବେ ଜୋତି ପାରବେ ନା, ଯେ ଆମର ସେ କପାଟା ମାନେ ଘିଚି କରି ଯେନ୍ ପୁରୁଣା ଚାଷ ହେଇକରି ସେଟା ଘିଚି ଦେବେ, ଆର୍ ଜୋତା ଜୁତି କରିବି ଆସୁ, ତମର ଖରାଟିଆ ଟିକେ ଜୋତା ଜୁତି କରିଦେଲେ ଧାନ ଏ ଆମର କପାଟା ଭଲ ଆସିଛି, ଲଟା ଲୁଟି ଏବେ ନାଇଁ ହୁଏ।
0: ଆପଣଙ୍କର ଗାଁ ଆଡ଼େ ବି କପା ବହୁତ ହେସି କେ?
1: ହଁ ଆଜ୍ଞା, ଆମର ବେଲପୁରା ବ୍ଲକ, ତାପରେ ପାନ୍ନାଗଡ଼ ବ୍ଲକ ଆରୁ ତାପରେ ଖପ୍ରାଖୋଲ ବ୍ଲକ, ଇ 3 ବ୍ଲକରେ ବେଶୀ କରି କପାର ଅଧିକା ହଉଛି ଆରୁ।
0: ହଁ ହଁ ହଁ ବେଲେ ଆଜି କେନ୍ ଗୀତଟେ ଶୁଣାମୁ ଆପଣଙ୍କୁ?
1: ହିନ୍ଦୀର ଗୋଟେ ଆମର ଫେରେ ନାମର ଯେନ୍ ଗୀତ ଦେଲେ ବି ଚଲବା।

0: ହ୍ୟାଲୋ ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଜୟ ସୀତାରାମ ଆଜ୍ଞା। ଜୟ ସୀତାରାମ।
0: ଜୟ ସୀତାରାମ। ଜୟ ସୀତାରାମ। ଆପଣ କେନାଡ଼ା ଯାଇଥିଲେ ମଝିରେ ନାଇଁ କରୁଥାଏ ଆପଣ କହିଲେ?
1: ହଁ ଆଜ୍ଞା, ନାଇଁ କରୁଥାଏ, ଟିକେ ଖରା ଲାଗି ବି ଭଲ ନା ଲାଗୁଥାଏ। ଆଉ ଆମର ବୋହ ଘରେ ତେବେ ଫୋନ୍ କରୁଥିଲେ,
0: ହଁ
1: ବେଲେ ମୁଇଁ ହେଥିଲାଗି ନା ଲଗାଉଥାଏ।
0: ଆଚ୍ଛା,
1: ଯାଉ 20-25 ଦିନ ଯାଉ ଆର ଲଗା।
0: ଦୀପା ଭଲ ଅଛି ତ ଆପଣଙ୍କର?
1: ହଁ ଠିକ ଅଛି।
0: ହଁ ହଁ, ଭାଗବତ ପଢୁଛନ୍ କି ନାଇଁ?
1: ହଁ ହଁ ହଁ ଆଜ୍ଞା, ଭାଗବତ ପଢୁଛେ, ଗ୍ରୁପରେ ବି ଛଡା ହଉଛେ। ଆଉ ଗୋଟେ ଆମର ଶ୍ରୀମଦ ଭାଗବତ ଆଧ୍ୟାତ୍ମିକ ଗ୍ରୁପ ଟେ ଖୋଲା ହେଇଛେ, ସେଥିରେ ଆମେ ଛାଡି ଦଉଛୁ ଭାଗବତ କେ, ଆଉ ମଝିରେ ମଝିରେ ପ୍ରବଚନ ବି ଟିକେ ଟିକେ ହଉଛେ।
0: ଆପଣଙ୍କର ଯେନ୍ ପଢଲା ଭାଗବତ ପଢଲା ବେଲର ଟାକେ ଅଡିଓ କରିକି ଆପଣ ଛାଡି ଦଉଛନ୍?
1: ନାଇଁ ନାଇଁ ନାଇଁ,
0: ଆଉ କାଣା ଛାଡି?
1: ଆମେ ତ ଭାଗବତ ଭାଗବତ ଯେନ୍ତା ପଢୁଛୁ,
0: ହଁ
1: ସେଟା ତ ଅଲଗା ହେ। ଭାଗବତ ପଢୁଛୁ ଏଟା ଆମର ଚାଲିଛି, ଇହାଛିନି ଆମର ଦଶମ ସ୍କନ୍ଧର ଦ୍ୱାରିକା ଲୀଳା ଚାଲି ନାଇଁ, ତାର ବାହାରେ ପ୍ରବଚନ ଟିକେ ଟିକେ 10 ମିନିଟ୍ ର କହିକରି ବି ଛାଡି ଦେସୁଁ।
0: ଆପଣ ନିଜେ କହିସନ୍?
1: ହଁ ନିଜେ କହିକରି ଛାଡି ଦେସି ଆଜ୍ଞା, ଆଉ ଶ୍ରୋତା ମାନଙ୍କର ମତାମତ ଦେଖିକରି ଫେର କହେସି, ନହେଲେ ବନ୍ଦ କରସି। ଆଉ ଟିକେ ଆଧ୍ୟାତ୍ମିକ ଲୋକ ଆମ ତ ଆଜ୍ଞା।
0: ଯେ ଆଜି ସକାଳୁ କେତେବେଳୁ ଆପଣ ଭାବିଥିଲେ ନ ଯେ କଲ୍ କରମି ଆଜି ବୋଲିକରି?
1: ନାଇଁ ମୁଇଁ ତ ଆଜି ତ ନାଇଁ ଆଜ୍ଞା, କାଲି ସାନୁ ଭାବିଥିଲି।
0: ଆଚ୍ଛା,
1: ଯେ ଆମର ଭୁଆସନ ଖାଲି ଲଗାଇ ନଉଛନ୍, ମୁଇଁ ତ ନାଇଁ ଲଗାବାର କେ, ଏବେ ହେଇଗଲାନ 20-25 ଦିନ, ଆଉ କାଲକେ ଯେମିତି ହେଲେ ଲଗାମି ବୋଇଲି। ଫେର ବି ଆମର ସମ୍ବଲପୁର ଟିକେ ଇଟା ଗୀତ କେ ପଠାବାର ଥିଲା ଅନୁରୋଧରେ, ବେଲେ ଦେଖିଲି ଯେ 11 ବଜିଗଲାନ, ବେଲେ ସେ ଗୀତ ପଠେଇଦେଲି ବେଲେ ମୋବାଇଲଟା ଅଫ୍ ହେଇଗଲା। ଫେର ଅନ୍ କରିକିରି ଇଟା ଆପଣଙ୍କର ନିକେ ଲଗାଲି ବେଲେ ଫେର ବି 15 ମିନିଟ୍ ପଳେଇଗଲା।
0: ଯେ ଆପଣ କଲ୍ ନି ଲାଗିଲେ ବି କାର୍ଯ୍ୟକ୍ରମ ଶୁଣସନ୍ କି ନାଇଁ?
1: ହଁ ହଁ ହଁ, ମୋଟା ନାଇଁ ଲାଗିଲେ ବି ଶୁଣସି ଆଜ୍ଞା। କାଁ କରି ବେଲେ ଆମର କେନ୍ ଶ୍ରୋତା ମାନେ କେନ୍ତା ମତାମତ ଦଉଛନ୍, କେନ୍ତା ଭାଷା କେନ୍ତା ଶୈଳୀରେ କଥା କହୁଛନ୍, ତାପରେ ଆପଣଙ୍କ ଆପଣ ପଚାରୁଛନ୍ କାଣା, ସେମାନେ କହୁଛନ୍ କାଣା, ଇ ସବୁକେ ମୁଁ ଟିକେ ଧ୍ୟାନ କରୁଛି।
0: କେନ୍ତା ଲାଗ୍ସି ଆପଣଙ୍କୁ? ଲାଗ୍ସି ଆମର ଶ୍ରୋତା
1: ଆଜ୍ଞା, ଆପଣଙ୍କର ଉପସ୍ଥାପନାଟା ତ ମୋତେ ବହୁତ ବଢିଆ ଲାଗେ।
0: ନାଇଁ ଆମର ଯେନ୍ ଶ୍ରୋତା ବନ୍ଧୁ ମାନେ ଯେନ୍ ଆମର ସାଙ୍ଗେ କଥା ହଉଛନ୍, ସେମାନେ ସେମାନଙ୍କର କଥାବାର୍ତ୍ତା ଶୈଳୀଟା ଭଲ ଲାଗୁଛି ଆପଣଙ୍କୁ?
1: ହଁ ହଁ ହଁ ଆଜ୍ଞା, ଭଲ ଲାଗ୍ସି ଆଜ୍ଞା ଶ୍ରୋତା ମାନଙ୍କର। ଆଉ ସବୁ ଶ୍ରୋତା ମାନେ ବି ତ ମୋତେ ଫୋନ୍ କରସନ୍ ବି, ଆଜି ଲାଗିଥିଲା ଆଜ୍ଞା ବଲାଙ୍ଗୀର ଆପଣ କେନ୍ତା ନାଇଁ ଲଗାଲେ ବୋଲିକିରି ବି ଫୋନ୍ କରସନ୍।
0: ଆଚ୍ଛା, ଆପଣଙ୍କ ଶ୍ରୋତା ମାନଙ୍କର ସାଙ୍ଗେ କଥାବାର୍ତ୍ତା ହେଲା ବେଳେ କେତେବେଳେ ଆମକୁ ଗାଲି ଗୁଲା ଦେସନ୍ କି କାଣା?
1: ଆଜି ଗାଲି ଦମା ଆଜ୍ଞା, ଆପଣ ତ ମାନେ ସଦ ମାର୍ଗରେ ନଉଛନ୍, ଭଲ ଶିକ୍ଷା ଦଉଛନ୍, ରେଡିଓ ମାଧ୍ୟମରେ ଅନେକଟା କଥା ଜାଣି ହଉଛେ, ଆପଣଙ୍କର ଉପସ୍ଥାପନା ଶୈଳୀଟା ବି ଭଲ ଲାଗୁଛି, ଗାଲି କାଁ କରି ଦମା ଆଜ୍ଞା।
0: ଆଚ୍ଛା ଆଚ୍ଛା, ତ ବହୁତ ବଢିଆ ଲାଗ୍ଲା ଆଜ୍ଞା କଥା ହେଇକିରି ଆପଣଙ୍କ ସାଙ୍ଗେ। କେନ୍ ଗୀତଟି ଶୁଣାମୁ ମେହେର ଆଜ୍ଞାଙ୍କୁ? ଯାହା ବି ହଉ ଆପଣଙ୍କୁ ଆମର କଥାଟା ଟିକେ ହସ ଦେଲା, ଏଟା ବହୁତ ବଡ଼ କଥା।
1: ଆପଣଙ୍କର କଥାଟା ମତେ ବହୁତ ବଢିଆ ଲାଗ୍ସି।
0: ଯାଉ, ବହୁତ ଧନ୍ୟବାଦ।
1: ଏଟା ହିନ୍ଦୀ ଫିଲ୍ମ ର ଗୀତ ଆଜ୍ଞା ଆଜି ଶୁଣମା।
0: ହଁ କୁହନ୍ତୁ।
1: ଆଉ ଫିଲ୍ମଟା ହଉଛେ ଶେଷ ନାଗ, ଆଉ ତାର ବୋଲ୍ଡଟା

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା ନମସ୍କାର
0: ନମସ୍କାର, ଆପଣଙ୍କ ନାଁଟା କହୁନ ଆଜ୍ଞା।
1: ମୋ ନାଁ ଧୂଆପଡ଼ା ଆଜ୍ଞା, ତେଲଗୁଡ଼ି କହୁଛେ।
0: ହଁ, କେନ୍ତା ଅଛନ୍?
1: ଭଲ ଅଛେ ଆଜ୍ଞା। ଗାଁ ଚରଉଛେ ଆଜ୍ଞା। କାଁ କାମ ଖରା ମଖ ଯାକ?
0: ଇ ଯେନ୍ ଗାଁ ଚରଉଛନ୍, ଆପଣ କେତେ ପଟ ଗାଁ ଚରଉଛନ୍?
1: ଗାଁ ଆଜ୍ଞା,
0: ଏ ଖରା ଦିନେ ଘାସ ଘୁସା ବାହାରେ ମାନେ ହେସି ବେଲ୍ ଯେ ଆପଣ ଗାଁ ଚରେଇ ଯାଇଛନ୍?
1: ଏଇଟା ପାନ୍ ପାଇଛେ ଆଜ୍ଞା, ପିକେଇଛେ ଚରୁଛନ୍ ଆଜ୍ଞା। ନଡ଼ା ବୁଣି ଖାଉଛନ୍, ଧାନ ବୁଣିଥିଲେ କି ନି?
0: ଓହୋ, ଯେନ୍ ବର୍ଷା ଟିକେ ହେଲା ଯେ ଘାସ ମାନେ ବାହାରିଛେ।
1: ହଁ ହଁ ହଁ
0: ବେଲେ ଆପଣ ରେଡିଓ କେନ୍ଥିରେ ଶୁଣସନ୍, ମୋବାଇଲରେ କି ରେଡିଓରେ?
1: ମୁଁ ରେଡିଓ ଶୁଣସି ଆଜ୍ଞା ସବୁବେଳେ।
0: ଶୁଭସି ଆପଣଙ୍କର ଗାଁକେ ଭଲ କ୍ଲିଅର ଶୁଣା ଯାସି?
1: ହଁ ପୁରା କ୍ଲିଅର ଆସି ଆଜ୍ଞା।
0: ଆପଣ ତ ଇଛନ୍ ଗାଁ ଚରେଇ ଯାଉଛନ୍ ବେଲେ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ କେନ୍ତି ଶୁଣୁଛନ୍?
1: ମୋବାଇଲରେ ଶୁଣସି ଏଇଟା,
0: ମୋବାଇଲରେ ଆପ୍ରେ।
1: ହଁ,
0: କେନ୍ ଗୀତଟେ ଶୁଣାମୁ?
1: ଚକା ଚକା ଭଉଁରୀ।
0: ଚକା ଚକା ଭଉଁରୀର ଗୀତ?
1: ହଁ ହଁ।

0: ହ୍ୟାଲୋ ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର, ମୁଇଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଲାଞ୍ଚଡ ଭାଇ କହୁଛି, ଗ୍ରାମ ତଲଗ ଜିଲ୍ଲା ବଲାଙ୍ଗୀର। ତ୍ରିପାଠିଆଙ୍କ ସାଙ୍ଗରେ ଅତି କମରେ 3 ମାସ ପରେ କଥା ହେବା ଚାନ୍ସ ଟେ ମିଳିଲା। ତା ସହିତ ବଲାଙ୍ଗୀର ଯିବା କେ ଲାଗିଯିବା କାଁ କହିସନ୍ କି 15 ମିନିଟ ଭିତରେ ଅମରି ଯିମା ତଲଗ ଯିବ ବଲାଙ୍ଗୀର 18 କିଲୋମିଟର ଭିତରେ। କିନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର କେ ଅମରି ବାକେ ହେଲେ ଆମକୁ ଲାଗିଯିବା 4 ମାସ।
0: କେନ୍ତା
1: କେନ୍ତା ଆମ ସାଢେ 10ଟାର ଦେଖୁନ ସାର, ଇଟା ବୋଧେ ମୋର ଲାଷ୍ଟ କଲର ପୁରା 11:30 ହବାକେ ବସବା ନଛନ ଲାଗଲା ଫୋନ ବୋଲେ କାଣା କହିମି। ଆର ଆପଣ ମାନେ କେନ୍ତା ଅଛନ୍ ସାର? କଣ
0: ଆମେ ସମସ୍ତେ ଭଲ ଅଛୁ। ନୀଳାଚଳ ଭାଇଙ୍କର ହାଲଚାଲ କହୁନ, ଗାଁର ହାଲଚାଲ ଟିକେ କହୁନ।
1: ଗାଁର ହାଲଚାଲ ସବୁଟା ଭଲ ଚାଲିଛେ। ଗାଁ କସନ ଜାଣ ଯଦି ପତ୍ର ତୁବାର ହବା କଥା ପତ୍ର ତୁଲା ଚାଲିଛେ, ଜାଣ ଯେନ କାମ ସେ କାମ ଚାଲିଛେ। ଆର ଆମର ଗାଁର କଥା କହିମା ବୋଲେ ଏଟା ତ କାଣା କହିସନ୍, ଏଟା ଯେନ୍ତା କାଲକେ ତ ସାବିତ୍ରୀ ମାସ ପଡୁଛେ, ଆମର ଗତ ଶନିବାର ଦିନ ସାବିତ୍ରୀ ମାସ ପଡିଯାଉଛେ। ମାସ ପଡ଼ିଲେ ସମସ୍ତେ ଡାକିଏ ନଙ୍ଗଳରେ ଜୁତାବା କି ହଳରେ ଜୁତାବା କି ଟ୍ରାକ୍ଟର ଜୁତାବା, ଅନେକ ଏଇଟା ଜୁତା ଦେଇ ଚାଲିବେ, ଧାନ ଧୁନା ବୁନା ବୁନି କରିବା ଲାଗି ଅନେକ ତ କାମ ଧୁଆ ଚାଲିଛେ ସାର, କାଣା କହିମି। ଆର
0: କେନ୍ ଗୀତଟେ ଶୁଣାମୁ ଆଜି?
1: ଆଜି ତ ଯେହେତୁ ପୁରା ଲାଷ୍ଟ ଲାଗବା ଚକର ବୋଲା ଗୋଟେ ଉଦିନ କଣ୍ଠରେ ଗୋଟେ ଆଲବମ୍, ଗୋଟେ ସୁନ୍ଦର ଆଲବମ୍, ଗୋଟେ ତ୍ରିପାଠିଆ ପିଲେ କଲେ ନିହାତି ଭାବରେ ଖୁସି ହେମି।

0: ଶୁଣୁଥିଲେ ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଶୁଣିଲେ ଏହାର ଦ୍ୱିତୀୟ ଭାଗ। ଉପସ୍ଥାପନା ରତ୍ନମୟ ତ୍ରିପାଠୀ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଏବେ ପ୍ରଚାର କରୁଛୁ ଗୃହଲକ୍ଷ୍ମୀ।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
2: କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସାଥିରେ ମୁଁ ସଙ୍ଗୀତା
1: ଆଉ ମୁଁ ଭାରତୀ। ଋତୁଚକ୍ରର ପରିବର୍ତ୍ତନରେ ଗୋଟିଏ ଋତୁ ପରେ ଅନ୍ୟଟି ଧରାପୃଷ୍ଠକୁ ଆସିଥାନ୍ତି। ପ୍ରତିଟି ଋତୁର ବିଶେଷତା ମଧ୍ୟ ରହିଥାଏ ଆମ ଜୀବନରେ।
2: ବର୍ଷକ ବାର ମାସରେ ଛଅ ଋତୁ, ସେଥିରୁ ବୈଶାଖ ଓ ଜ୍ୟେଷ୍ଠ ମାସରେ ଧରାକୁ ଅବତରଣ କରେ ଗ୍ରୀଷ୍ମ ଋତୁ।
1: ଧୂସର ଧରଣୀ, ଫୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନିରବତା, ଝିଙ୍କାରି କଣ୍ଠର ସକରୁଣ ବିଳାପ, ଗାଁ ତୋଟାର ସୁଶୀତଳ ଛାଇ, ପାଚିଲା ଆମ୍ବର ବାସ୍ନା, ଗାଁ ପୋଖରୀରେ ପିଲାଙ୍କ ବୁଡ଼ାବୁଡ଼ି ଖେଳ, ସନ୍ଧ୍ୟା ସମୟରେ ନଦୀକୂଳର ମନଛୁଆଁ ପବନ, ଆଉ ବିଳମ୍ବିତ ରାତି ଯାଏଁ ଗାଁ ମୁଣ୍ଡ ଖୋଲା ସ୍ଥାନରେ ଲୋକମାନଙ୍କର ଏକାଠି ହୋଇ ଗପସପ କରିବା ଆଦି ଘଟଣା ଆଜି ସ୍ମୃତି ହୋଇ ରହିଯାଇଛି।
2: ହେଲେ ଦୁଃଖର ବିଷୟ ଯେ ପୂର୍ବର ସେ ମଧୁର ଗ୍ରୀଷ୍ମ ଋତୁ ଏବେ ଆଉ ନାହିଁ। ବର୍ତ୍ତମାନ 45 ଡିଗ୍ରୀ ଉପରେ ତାପମାତ୍ରା, ପ୍ରବଳ ତାପମାତ୍ରା, ପ୍ରଚଣ୍ଡ ଗରମ, ଗୁଳୁଗୁଳି, ଅଂଶୁଘାତ ଓ ଝାଞ୍ଜି ପବନରେ ଅତିଷ୍ଠ ଆଜିର ସାଧାରଣ ଜନଜୀବନ। ଗରମରୁ ରକ୍ଷା ପାଇବା ପାଇଁ ଯେତେ ଯାହା କଲେ ସୁଦ୍ଧା ଫଳ ମିଳୁନି।
1: ଖରାଦିନେ ମାଟି କାନ୍ଥ ଓ ନଡ଼ା ଛପର ଘରେ ବାସ କରିବା ବେଶ ଆରାମଦାୟକ। ମାଟି ଓ ନଡ଼ା ତାପର ଭଲ କୁପରିବାହୀ ପଦାର୍ଥ ହୋଇଥିବାରୁ ଏହାକୁ ଭେଦ କରି ବାହାର ତାପ ସହଜରେ ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ତେଣୁ ଏଭଳି ଘର ଖରାଦିନେ ବେଶ ଥଣ୍ଡା ଆଉ ଆରାମଦାୟକ।
2: ପୁଣି ଅନ୍ୟପଟେ ଟିଣ, ଆଜବେଷ୍ଟସ୍ ବା କଂକ୍ରିଟରେ ତିଆରି କୋଠା ଘର ତାପ ସୁପରିବାହୀ ହେତୁ ଖରାଦିନେ ଗରମ ଓ ଅସ୍ୱସ୍ତିକର ଜଣାପଡ଼େ। ଘରର ମୁଖ୍ୟ ଛାତ ତଳେ ବାଉଁଶ ବତା, ମାଟି, କାଠପଟା ବା ଥର୍ମୋକଲ୍ ଭଳି ପଦାର୍ଥରେ ଅନ୍ୟ ଏକ ଛାତ ତିଆରି କରିବା ଆବଶ୍ୟକ ହୋଇଥାଏ,
1: ଯାହାଫଳରେ ଛାତ ଦେଇ ପ୍ରବେଶ କରୁଥିବା ତାପମାତ୍ରା ପ୍ରବାହିତ ହୋଇ ଘର ଥଣ୍ଡା ଜଣାପଡ଼େ। ଖରା ସାମାନ୍ୟ ଟାଣ ହେବା ମାତ୍ରେ ଆମେ ଘରର କବାଟ ଝରକା ସବୁକୁ ବନ୍ଦ କରିଦେବା। ଘରର ଫାଙ୍କ ସ୍ଥାନ ସବୁ ଅଖାରେ ବନ୍ଦ କଲେ ବାହାରର ବିକିରିତ ତାପରଶ୍ମି ଘର ଭିତରକୁ ପ୍ରବେଶ କରିପାରିବ ନାହିଁ।
2: ପୁଣି ଘର ଭିତରକୁ ବାୟୁ ଚଳାଚଳ ପାଇଁ ପଙ୍ଖା ଲଗାଇବା ନିହାତି ଜରୁରୀ। ଖଟ, ଗଦି, ମଶିଣା, ବେଡ଼ସିଟ୍ ଆଦି ତାପର କୁପରିବାହୀ ହୋଇଥିବାରୁ ଏସବୁ ବ୍ୟବହାର କଲେ ଶରୀରର ତାପ ସହଜରେ ବାହାରକୁ ସ୍ଥାନାନ୍ତରିତ ହୋଇପାରେ ନାହିଁ।
1: ତେଣୁ ଏହି ସମୟରେ ଏସବୁ ବ୍ୟବହାର ନକରି ସିଧାସଳଖ ଭୂଇଁ ଉପରେ ଶୋଇଯିବା ବହୁତ ଭଲ, ଯାହାଦ୍ୱାରା ଆମ ଶରୀରର ତାପ ଭୂଇଁକୁ ସ୍ଥାନାନ୍ତରିତ ହେବାରୁ ଥଣ୍ଡା ଓ ବେଶ ଆରାମ ଲାଗିଥାଏ।
2: ମାଟି ପାତ୍ର ଯେମିତି ସୁରେଇ, ମାଠିଆ କିମ୍ବା ଘୁମରେ ଥିବା ପାଣି ପିଇବା ଉଚିତ। ଏଭଳି ପାତ୍ରର ପାଣି ଧାତବ ପାତ୍ରର ପାଣିଠାରୁ ଥଣ୍ଡା ଆଉ ଆରାମଦାୟକ ଏବଂ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ।
1: ଆଉ ଗୋଟିଏ କଥା ପ୍ରତି ଆମେ ବିଶେଷ ଧ୍ୟାନ ଦେବା, ଖରାଦିନେ ରଙ୍ଗ ବିରଙ୍ଗର ପୋଷାକ ପରିବର୍ତ୍ତେ ଧଳା ରଙ୍ଗର ପତଳା, ଚିକ୍କଣ ଓ ସଫା ପୋଷାକ ପରିଧାନ କରିବା। ଗୋଟିଏ ଓଳି ରୋଷେଇ କରି ଶୀଘ୍ର ତାପର ଉତ୍ସ ନିଆଁକୁ ଲିଭେଇବା, ଗ୍ୟାସ୍ ଚୁଲାକୁ ବନ୍ଦ ରଖିବା।
2: ଆଉ ଦିନବେଳେ ରନ୍ଧା ହୋଇଥିବା ଭାତକୁ ପଖାଳ କରି ଦିନସାରା ଏବଂ ରାତିରେ ମଧ୍ୟ ଖାଇବା ଭଲ।
1: ଖରାଦିନେ ସକାଳେ ଥରେ ଗାଧୋଇବା ଛଡ଼ା ସନ୍ଧ୍ୟା ସମୟରେ ଆଉ ଥରେ ଭଲ ଭାବରେ ସ୍ନାନ କରିବା ବହୁତ ଆବଶ୍ୟକ, ଯାହାଦ୍ୱାରା କି ଆମ ଶରୀରରୁ ତାପ ପରିବହନ ଜରିଆରେ ଜଳକୁ ସ୍ଥାନାନ୍ତରିତ ହୁଏ। ଆଉ ପୁଣି ଥରେ ଗାଧୋଇବା ଦ୍ୱାରା ଶରୀରର ସ୍ୱେଦଗ୍ରନ୍ଥି ସବୁ ସଫା ହୋଇକି ଖୋଲି ହୁଏ, ଫଳରେ ଆମ ଶରୀରରୁ ଭଲ ଭାବରେ ଝାଳ ନିର୍ଗତ ହୁଏ ଆଉ ଶରୀରରେ ଶୀତଳତା ସୃଷ୍ଟି ହୁଏ ଆଉ ଆମକୁ ଆରାମ ମଧ୍ୟ ଲାଗେ।
2: ଘର ଭିତରେ ପଶୁଥିବା ବିକିରିତ ତାପରଶ୍ମିକୁ ପ୍ରତିହତ କରିବା ପାଇଁ ଅଗଣାରେ ଓଦା ଅଖା ବା ବେଣାଚେରରେ ତିଆରି ମଶିଣା ଟାଙ୍ଗି ସେଥିରେ ସମୟ ସମୟରେ ପାଣି ସିଞ୍ଚନ କରିବା ଆବଶ୍ୟକ। ଏବେ ଆମେ ସମସ୍ତେ ପକ୍କା ଘରେ ବାସ କରୁଛୁ,
1: ହଁ ହଁ,
2: ଆଉ ଗାଁମାନଙ୍କରେ ମଧ୍ୟ ଛାଟି ମାଟି ଘର ଦେଖିବାକୁ ମିଳୁନି।
1: ହଁ,

0: ସେହି କାରଣରୁ ତରଙ୍ଗର ଗତି ବାସ୍ତବରେ ଅତି ମନ୍ଥର ହୋଇପଡ଼ୁଥିବାରୁ ଦିନବେଳେ ଗୃହୀତ ତାପ କୋଠାଘରର କଂକ୍ରିଟ୍ ଛାତ ଦେଇ ରାତି ସମୟରେ ଘରକୁ ପ୍ରବେଶ କରେ,
1: ଯାହାଫଳରେ ରାତିରେ ଏଭଳି ଘର ଶୀତଳତା ନିମନ୍ତେ ଯାହା କଲେ ମଧ୍ୟ ଥଣ୍ଡା ଲାଗେ ନାହିଁ। ତେଣୁ ଏପରି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଯେତେ ସୁବିଧା ଥିଲେ ମଧ୍ୟ ଘର ଭିତରେ ନ ଶୋଇ ବାହାରେ ମୁକ୍ତ ଆକାଶ ତଳେ ଶୋଇଯିବା ବରଂ ବହୁତ ଭଲ।
0: ଗଛ ବିକୃତ ତାପରଶ୍ମିକୁ ଶୋଷି ନେଉଥିବାରୁ ଘର ଚାରିପଟେ ଝଙ୍କଳିଆ ଗଛ ଲଗାଇବା ନିହାତି ଆବଶ୍ୟକ। ତେବେ ଭାରତୀ,
1: ହଁ ହଁ,
0: ସବୁ ଋତୁର କିଛି କିଛି ଭଲ ଗୁଣ ଆଉ କିଛି ଖରାପ ଗୁଣ ରହିଛି।
1: ସେସବୁକୁ ଗ୍ରହଣ କରି ଯଦି ଆମେ ଜୀବନରେ ଆଗକୁ ବଢ଼ିବା ତାହେଲେ ଜୀବନଟା ନିଶ୍ଚିତ ଭାବରେ ସୁଖମୟ ହୋଇପାରିବ।

0: ହଁ, ଗୀତ ଶୁଣିବା ପୂର୍ବରୁ ଆମେ ଗ୍ରୀଷ୍ମ ଋତୁ ବିଷୟରେ କଥା ହଉଥିଲେ। ଗ୍ରୀଷ୍ମ ଋତୁରେ କ'ଣ ସବୁ ହୁଏ, ଘରେ କିପରି ଗରମ ଲାଗେ, ଆମେ ଶରୀରକୁ ଥଣ୍ଡା ରଖିବା ପାଇଁ, ଶୀତଳତା ପ୍ରଦାନ କରିବା ପାଇଁ କ'ଣ ସବୁ କରିବା, ସେ ବିଷୟରେ ତ କଥା ହଉଥିଲେ।
1: ହଁ,
0: ଏଇ ବିଷୟକୁ ଆଗକୁ ନେବା
1: ନିଶ୍ଚିତ ଭାବରେ।
0: ଖରାଦିନେ ଯେତେବେଳେ ଆମେ ବାହାରକୁ ବାହାରୁଛେ, ବିଶେଷ ଧ୍ୟାନ ଦେବା

0: ନିହାତି ଆବଶ୍ୟକ। ଆଉ କିଛିଟା ସାବଧାନତା ମଧ୍ୟ ରଖିବା ଜରୁରୀ, ଯେମିତିକି ବାହାରକୁ ଯିବା ସମୟରେ ଆମେ ସାଙ୍ଗରେ ଛତା, ଗାମୁଛା, କଳା ଚଷମା, ଚପଲ ଆଉ ସାଙ୍ଗରେ ପାଣି ନେବାକୁ ଯେମିତି ଭୁଲିବା ନାହିଁ।
1: ପୁରା ଠିକ୍ କହିଛ। ଆଉ କାମ ନଥିଲେ ଆମେ ଖରାବେଳେ ବାହାରକୁ ବିଲକୁଲ ବାହାରିବା ଉଚିତ ନୁହଁ।
0: ହଁ,
1: ଯଦି କୌଣସି ଜରୁରୀ କାମ ଥାଏ ତେବେ ନିହାତି ଭାବରେ ସାବଧାନତାର ସହିତ ସୁରକ୍ଷିତ ଭାବରେ ଆମେ ବାହାରକୁ ବାହାରିବା ଦରକାର।
0: ଆଉ କାମ ସାରି ଶୀଘ୍ର କିପରି ଭାବରେ ଘରକୁ ଫେରିବା ସେଇ ଚେଷ୍ଟା କରିବା।
1: ହଁ,
0: ଖରାଦିନରେ ଜଳୀୟ ଅଂଶଯୁକ୍ତ ଖାଦ୍ୟ ଖାଇବା ନିହାତି ଜରୁରୀ। ଆମ ଜୀବନ ଧାରଣର ମୁଖ୍ୟ ଉତ୍ସ ହେଉଛି ଖାଦ୍ୟ, ନା କ'ଣ?
1: ହଁ,
0: ତେଣୁ ଏଥିପ୍ରତି ସଜାଗ ହେବା ନିହାତି ଆବଶ୍ୟକ।
1: ଆଉ ସେଇଥିପାଇଁ ତ ଖରାଦିନେ ଆମେ ବିଶେଷ କରି ପଖାଳ ଖାଇବା ଦରକାର,
0: କାରଣ ସେଥିରେ ଜଳୀୟ ଅଂଶ ରହିଥାଏ। ତା ସହିତ ଜଳୀୟ ଅଂଶ ଭରପୁର ଥିବା ଅନେକ ଗୁଡ଼ିଏ ଖାଦ୍ୟ ଆମେ ଖାଇବା ଆବଶ୍ୟକ। ଆଉ ଏହି ସମୟରେ ବା ଖରାଦିନେ ସେହିସବୁ ପନିପରିବା ମଧ୍ୟ ମିଳିଥାଏ ଯେଉଁଥିରେ କି ଜଳୀୟ ଅଂଶ ଭରପୁର ପରିମାଣରେ ରହିଥାଏ।
1: ଆଉ ସେଇଥିପାଇଁ ଆମର ପ୍ରକୃତି ଗ୍ରୀଷ୍ମ ଋତୁରେ ମଧ୍ୟ ଆମକୁ ଗ୍ରୀଷ୍ମ ଋତୁ ଉପଯୋଗୀ ବହୁତ ଗୁଡ଼ିଏ ଫଳ ଏବଂ ପନିପରିବା ଯୋଗେଇଥାଏ।
0: ହଁ, ଏଇ ଯେମିତି କାକୁଡ଼ି, ତରଭୁଜ, ଦହି ପାଣି, ତାଳ ସଜ ଏଇସବୁ ଖାଇବା ଦରକାର।
1: ହଁ, ଆଉ ସୁମିଷ୍ଟ ଆମ୍ବ ମଧ୍ୟ ଯୋଗେଇଥାଏ।
0: ହଁ, ଯାହାଫଳରେ ଆମ ଶରୀରର ଜଳୀୟ ଅଂଶର ପରିମାଣ ବୃଦ୍ଧି ହୋଇଥାଏ ଆଉ ଆମେ ସୁସ୍ଥ ରହିଥାଉ।
1: ଆମ ଶରୀରର ଜଳୀୟ ଅଂଶ ଝାଳ ରୂପରେ ପୁଣି ଆମ ଦେହରୁ ବାହାରିଯାଏ।
0: ହଁ,
1: ଏହାଦ୍ୱାରା ଶରୀରରେ ଶୀତଳତା ସୃଷ୍ଟି ହୋଇଥାଏ। ଆଉ ଅଧିକ ଗରମ ଲାଗିଲେ ଆମେ ପଙ୍ଖା ପବନରେ ମଧ୍ୟ ଆମ ଶରୀରକୁ ରଖି ଥଣ୍ଡା କରିପାରିବା।
0: ହଁ ହଁ,
1: ତେବେ ଭାରତୀ,
0: ହଁ ହଁ,
1: ଏଇ ଖରାଦିନିଆ ଖାଦ୍ୟପେୟ ତ ନିହାତି ଭାବରେ ଆମେ ଜାଣିବା ଦରକାର।
0: ନିହାତି, କ'ଣ ସବୁ ଖାଇଲେ ଆମେ ଖରାଦିନେ ଆମ ଶରୀରକୁ ସୁସ୍ଥ ରଖିବା ତାହା ଜାଣିବା ଆମ ସମସ୍ତଙ୍କର ମୁଖ୍ୟ କର୍ତ୍ତବ୍ୟ।
1: ତାହେଲେ ଯଦି ଆମେ ଜଣେ ଖାଦ୍ୟ ବିଶେଷଜ୍ଞଙ୍କ ସହିତ କଥା ହେବା ନିଶ୍ଚିତ ଭାବରେ ସିଏ ଆମକୁ କିଛି ଭଲ କଥା କହିବେ।
0: ନିଶ୍ଚୟ। ତାହେଲେ ଆଜି କିଏ ଅଛନ୍ତି କି ଆମ ସହିତ କଥା ହେବା ପାଇଁ?
1: ହଁ, ଆଜି ଆମେ ଆମ ଗହଣରେ ପାଇଛୁ ସତ୍ୟବ୍ରତି ମିଶ୍ର ମ୍ୟାଡ଼ାମଙ୍କୁ, ଯିଏକି ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ବଲାଙ୍ଗୀରର ଫୁଡ଼୍ ପ୍ରଡକ୍ସନ୍ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ଲେକ୍ଚରର୍ ଭାବରେ କାର୍ଯ୍ୟରତ।
0: ତାହେଲେ ତାଙ୍କୁ ସ୍ୱାଗତ କରି ଏହି ବିଷୟରେ ଆଜି ଅନେକ ଗୁଡ଼ିଏ କଥା ଜାଣିବା।
1: ହଁ, ମ୍ୟାଡ଼ାମ ନମସ୍କାର।
2: ନମସ୍କାର ମ୍ୟାଡ଼ାମ,
1: ଆପଣଙ୍କୁ ଆକାଶବାଣୀ ବଲାଙ୍ଗୀରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡ଼ାମ।
1: ଆପଣ ତ ଆଜିର ଆଲୋଚନାର ବିଷୟ ଜାଣିଛନ୍ତି, ସେଇଟା ହେଲା ଖରାଦିନିଆ ଖାଦ୍ୟପେୟ।
2: ଆଜ୍ଞା
1: ମ୍ୟାଡ଼ାମ, ଆପଣଙ୍କୁ ଆମର ପ୍ରଥମ ପ୍ରଶ୍ନ ହେଲା, ଆପଣଙ୍କର ସବୁଠୁ ପ୍ରିୟ କେଉଁ ଋତୁଟି?
2: ସବୁ ଋତୁ ମଧ୍ୟରୁ ବସନ୍ତ ଋତୁ ମୋତେ ଅଧିକ ପସନ୍ଦ, କାରଣ ବସନ୍ତ ଋତୁରେ ପ୍ରକୃତି ବହୁତ ସୁନ୍ଦର ଲାଗେ, ଚାରିଆଡେ ସୁନ୍ଦରତା ଭରିଯାଏ, ଗଛ ଗୁଡିକ ନୂଆ ପତ୍ର ଆସେ, ଏହି ସମୟରେ ସୁନ୍ଦର ସୁନ୍ଦର ଫୁଲ, ସୁଗନ୍ଧିତ ଫୁଲ ମଧ୍ୟ ମିଳେ, ଅନେକ ସ୍ୱାଦିଷ୍ଟ ଫଳ ମିଳିଥାଏ। ଏହି ଋତୁ ନା ଅଧିକ ଥଣ୍ଡା ଲାଗେ ନା ଅଧିକ ଗରମ ଲାଗେ, ସେଥିପାଇଁ ଏହି ଋତୁ ମୋତେ ନୁହଁ ସମସ୍ତଙ୍କୁ ପସନ୍ଦ, ସମସ୍ତଙ୍କୁ ଆନନ୍ଦ ଦେଇଥାଏ ଏହି ଋତୁଟା।
1: ଆଚ୍ଛା, ତେବେ ଗ୍ରୀଷ୍ମ ଋତୁ ଉପରେ ଆପଣଙ୍କର ଧାରଣା କ'ଣ?
2: ମୋ ମତରେ ଗ୍ରୀଷ୍ମ ଋତୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଋତୁ, ଏହି ସମୟ ଦିନ ବଡ ହୋଇଥାଏ, ଗରମ ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ମଧ୍ୟ ଆମେ ସମସ୍ତେ ହେଇଥାନ୍ତୁ, କିନ୍ତୁ ଏହି ଋତୁରେ ଅନେକ ସ୍ୱାଦିଷ୍ଟ ଫଳ ମିଳେ, ଛାତ୍ରଛାତ୍ରୀ ମାନଙ୍କୁ ଗ୍ରୀଷ୍ମ ଛୁଟିର ଆନନ୍ଦ ଉଠାନ୍ତି, ଲୋକମାନେ ଥଣ୍ଡା ପିଇବା ପସନ୍ଦ କରନ୍ତି, ଗଛ ଛାୟାରେ ବସିବା ପାଇଁ ପରିବାର ସହିତ ସମୟ କାଟନ୍ତି, ଏହି ଋତୁ କଷ୍ଟ ସହ ଆନନ୍ଦ ମଧ୍ୟ ବହୁତ ଦେଇଥାଏ।
1: ବିଲକୁଲ ସତ କଥାଟେ କହିଲେ, କିନ୍ତୁ ସବୁ ଜିନିଷର କିଛି ଭଲ ଗୁଣ ସହିତ ଖରାପ ଗୁଣ ରହିଛି। ଗ୍ରୀଷ୍ମ ଋତୁ କଷ୍ଟଦାୟକ ହେଲେ ମଧ୍ୟ ଆମକୁ ମିଠା ଫଳ, ଗଛର ଛାଇ, ପୁଣି କିଛି ଛୁଟି ସମୟ ଏସବୁ ଦେଇଥାଏ।
2: ହଁ, ପରିବାର ସହିତ ଛୁଟି ସମୟ ଦେଇଥାଏ, ଆମେ ବିଭିନ୍ନ ପ୍ରକାର ଜିନିଷ ଏଇ ଟାଇମରେ ସମୟ ପାଉ, ବନେଇକି ଖାଉ, ପିଉ, ପରିବାର ସହିତ ରହୁ, ତ ଏଇଟା ବି ସୁନ୍ଦର ଗୋଟେ ବଢିଆ ଋତୁ, ଆମେ କହିପାରିବାନି, ଏଥିରେ ଖାଲି କଷ୍ଟ ଦିଏ, ଆନନ୍ଦ ମଧ୍ୟ ଦେଇଥାଏ।
1: ଆଜ୍ଞା, ତେବେ ସବୁ ଋତୁରେ ଆମର ଖାଦ୍ୟପେୟ ଅଲଗା ଅଲଗା ହେଇଥାଏ, ସେମିତି ଗ୍ରୀଷ୍ମ ଋତୁରେ ମଧ୍ୟ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ, ତେବେ ଏ ଋତୁରେ କେଉଁ ସବୁ ଖାଦ୍ୟ ଆମ ପାଇଁ ହିତକର?
2: ଗ୍ରୀଷ୍ମ ଋତୁରେ କାରଣ ବହୁତ ଗରମ ହୁଏ, ଆମର ଦେହର ଜଳୀୟ ଅଂଶ ଟିକେ କମିଯାଏ ଯଦି ଆମେ ଖରାରେ ରହିବା ଇଏ, ସେଥିପାଇଁ ଆମକୁ ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା, ସତେଜ, ଜଳୀୟ ରଖିବା ପାଇଁ ହାଲୁକା ଏବଂ ପୌଷ୍ଟିକ ଖାଦ୍ୟ ଖାଇବା ଭଲ। ଏହି ଋତୁରେ ପାଣିଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ, ଯେମିତିକି ତରଭୁଜ, ଖରଭୁଜ, ଆମ୍ବ, କାକୁଡ଼ି, ଦହି, ଲସି, ଛାସ, ଲେମ୍ବୁ ପାଣି, ପଇଡ଼ ପାଣି, ବିଭିନ୍ନ ପ୍ରକାର ଫଳ ରସ, ସବୁଜ ପନିପରିବା, ପଖାଳ ଭାତ, ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ସାମଗ୍ରୀ ଯେମିତିକି ମାଣ୍ଡିଆର ଲସି, ମାଣ୍ଡିଆର ଶେକ୍, ଛାସ, ଲଡ଼ୁ, ଏହି ଋତୁରେ ଅଧିକ ତେଲ ମସଲା ଓ ଜଙ୍କ ଫୁଡ୍ ଖାଇବା ଦେହ ପାଇଁ ବିଲକୁଲ ହିତକର ନୁହେଁ, ସେଥିପାଇଁ ଠିକ୍ ଖାଦ୍ୟ ଖାଇଲେ ଏହି ଋତୁରେ ଦେହ

0: ହଁ ସୁସ୍ଥ ରହିବ ଆଉ ସତେଜ ବି ରହିବ।
1: ଆଜ୍ଞା, ଖରାଦିନେ ରାସ୍ତା କଡ଼ରେ ବହୁତ ଆଇସକ୍ରିମ ଦୋକାନ, ଲସି ଦୋକାନ, କୋଲ୍ଡ ଡ୍ରିଙ୍କସ, ଆହୁରି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ସବୁ ମିଳିଥାଏ।
0: ହଁ,
1: ଆଉ ଆମେ ଖରାରେ ବୁଲି ବୁଲି ଟିକେ ଦେହକୁ ଥଣ୍ଡା କରିବା ପାଇଁ କିମ୍ବା ଶୋଷ ମେଣ୍ଟେଇବା ପାଇଁ ସେଇ ଦୋକାନ ପାଖକୁ ଧାଇଁଥାଉ।
0: ହଁ ନିଶ୍ଚୟ,
1: ଆଉ ସେଇଟା ଆମ ଶରୀର ପକ୍ଷେ ତ ବହୁତ ଖରାପ।
0: ହଁ,
1: ତେବେ ଆମେ କିପରି ଭାବରେ ବଜାରରେ ମିଳୁଥିବା ଥଣ୍ଡା ପାନୀୟକୁ ନ ପିଇ ଘରେ ତାକୁ ପ୍ରସ୍ତୁତ କରିପାରିବା?
0: ହଁ ସେଟା ତ ସତ କଥା, ବଜାରରେ ମିଳୁଥିବା ପାନୀୟ ଆଉ ଘରେ ପ୍ରସ୍ତୁତି ପାନୀୟ ମଧ୍ୟରେ ବହୁତ ଅନ୍ତର ଅଛି। କାରଣ ବଜାରରେ ମିଳୁଥିବା ପାନୀୟରେ ଅଧିକ ଚିନି, କଲର୍, ପ୍ରିଜର୍ଭେଟିଭ, କେମିକାଲ ମିଶିଥାଏ, ଯାହା ଶରୀର ପାଇଁ କ୍ଷତିକାରକ। ଏହାକୁ ଅଧିକ ପିଇଲେ ମୋଟା ହେବା, ଦାନ୍ତର କ୍ଷତି, ବିଭିନ୍ନ ପେଟ ରୋଗ ମଧ୍ୟ ସମସ୍ୟା ଦେଖାଯାଇଥାଏ। ଆଉ ଯଦି ଆମେ କହିବା ଅନ୍ୟପଟେ, ଆମେ ଯଦି ଘରେ ବନେଇବା ପାନୀୟ, ସଫା, ପ୍ରାକୃତିକ, ପୌଷ୍ଟିକ ହୋଇଥାଏ, ଏଥିରେ କୌଣସି କ୍ଷତିକାରକ କେମିକାଲ ନଥାଏ। ଯେମିତିକି ଆମେ ପାନୀୟ କହିବା ଲେମ୍ବୁ ପାଣି, ଲସି, ଆମ୍ବ ପଣା, ଫଳ ରସ, ବିଭିନ୍ନ ପ୍ରକାର ସେକ୍ ନିଜେ ପ୍ରସ୍ତୁତ କରି କମ୍ ପରିମାଣରେ ଚିନି କିମ୍ବା ଗୁଡ଼, ବିନା କେମିକାଲ, ବିନା କଲର୍, ବିନା ପ୍ରିଜର୍ଭେଟିଭରେ ଆମେ ପାନୀୟ ବନେଇକି ଘରେ ପିଇ ପାରିବା। ସେଟା ଆମ ଦେହ ପାଇଁ ବହୁତ ଭଲ। ଆଉ ବାହାରର ପାନୀୟରେ ବହୁତ ଚିନି ଥାଏ, ତ ସେଟା ବି ଆମେ ନିଜେ ବନେଇଲେ ଆମେ କମ୍ ପରିମାଣର ଚିନି, ତା ବଦଳରେ ଆମେ ମହୁ ଦେଇପାରିବା, ଗୁଡ ଦେଇପାରିବା, ସେଟା ଆମ ଦେହ ପାଇଁ ବହୁତ ଭଲ ଉପକାରୀ।
1: ଆଜ୍ଞା, ତେବେ ଘରେ ତ ଆମର ବହୁତ କିଛି ଜିନିଷ ଥାଏ, ଖାଇବା ଜିନିଷ, ପିଇବା ଜିନିଷ, ସବୁ ପ୍ରକାର ଜିନିଷ ଥାଏ। ତେବେ ଏମିତି କଣ ସବୁ ଟ୍ରାଡିସନାଲ ବା ପାରମ୍ପରିକ ଖାଦ୍ୟ ଏବଂ ପାନୀୟ ରହିଥାଏ ଯାହାକି ଆମେ ଅତି ସହଜରେ ଏବଂ କମ୍ ପରିଶ୍ରମରେ ଖାଇପାରିବା, ଆଉ ଯାହାଫଳରେ ଶରୀରକୁ ଏହା ଶୀତଳ ଏବଂ ସୁସ୍ଥ ରଖିପାରିବ?
0: ହଁ, ଘରେ ଅନେକ ପ୍ରକାର ଟ୍ରାଡିସନାଲ ଯେମିତିକି ପାରମ୍ପରିକ ଖାଦ୍ୟ ଓ ପାନୀୟ ରହିଛି, ଯାହା ଅତି ସହଜରେ ଆମେ କମ୍ ପ୍ରସ୍ତୁତିରେ କରିପାରିବା। ଏହି ଖାଦ୍ୟ ଗୁଡିକ ପୌଷ୍ଟିକ ହେବା ସହିତ ଶରୀରକୁ ସୁସ୍ଥ ଆଉ ସତେଜ ବି ରଖିଥାଏ। ପଖାଳ ଭାତ ଯେମିତିକି ଶରୀରକୁ ଥଣ୍ଡା ରଖେ ଓ ପାଚନରେ ବି ସାହାଯ୍ୟ କରେ।
1: ଆଜ୍ଞା,
0: ଆମେ ମାଣ୍ଡିଆ ଯାଉ ଖାଇପାରିବା, ମାଣ୍ଡିଆକୁ ମାନେ ପଖାଳ ଭାତ ସହିତ ମିଶେଇକି ଆମେ କରିପାରିବା। ବିଭିନ୍ନ ପ୍ରକାର ସବୁଜ ପନିପରିବାରେ ଆମେ ବହୁତ ଜିନିଷ ବନେଇ ପାରିବା। ଚୁଡା ସହିତ ଦହି ସହଜରେ ପ୍ରସ୍ତୁତ ହୁଏ, ପେଟ ବି ଥଣ୍ଡା ରଖେ ଆଉ ଦେହ ପାଇଁ ବି ବହୁତ ଭଲ। ଯେମିତି ମୁଢି ସହିତ ମହି ବି ବନାଯାଏ, ଘରେ ମହି ବନାନ୍ତି ମ୍ୟାକ୍ସିମମ, ଯୋଉ ଘରେ ଲହୁଣୀ ବନାଉଛନ୍ତି ସେମାନେ ମହି ବି ତାଙ୍କର ହୁଏ, ସେଇ ତା ସହିତ ମୁଢି ବି ଦେହ ପାଇଁ ବହୁତ ଭଲ। ଖେଚୁଡି ପ୍ରସ୍ତୁତ କରିପାରିବା, ଯେମିତି ଦହିରୁ ଆମେ ବିଭିନ୍ନ ଆମ୍ବିଳ, ଛାସ, ଲସି, ଏଟା ସବୁ ଆମେ କମ୍ ପରିଶ୍ରମରେ ବି ଆମେ ବହୁତ ଜିନିଷ ବନେଇକିରି ଦେହ ପାଇଁ ବି ସେଟା ବହୁତ ଭଲ, ସେଥିରେ କିଛି ମିଶା ବି ଯାଏନି। ଯେମିତି ଆମ୍ବ ପଣା, ବେଲ ପଣା, ଏଟା ଦେହ ପାଇଁ ବହୁତ ଭଲ। ଏହିସବୁ ଖାଦ୍ୟ ପାନୀୟ ପ୍ରାକୃତିକ ହୋଇଥାଏ, ଶରୀରକୁ ଶକ୍ତି, ଶୀତଳତା ଓ ପୋଷଣ ଦେଇଥାଏ। ସେଥିପାଇଁ ଆମେ ଜଙ୍କ ଫୁଡ୍ ପରିବର୍ତ୍ତେ ଏହି ପାରମ୍ପରିକ ଖାଦ୍ୟ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ, ଯୋଉଟାକି ଆମର ପୂର୍ବପୁରୁଷ ମାନେ ବେଶୀ ଖାଉଥିଲେ। ସେଇ ଟାଇମ୍ ତ ଜଙ୍କ ଫୁଡ୍ କିଛି ମିଳୁନଥିଲା, ଜଙ୍କ ଫୁଡ୍ ବଦଳରେ ଆମେ ପାରମ୍ପରିକ ଖାଦ୍ୟ କେମିତି ଖାଇବା ସେଟା ଗୁରୁତ୍ୱ ଦେବା ଦରକାର।
1: ଆଜ୍ଞା, ବିଶେଷ କରି ଗୋଟେ ପରିବାରର ରୋଷେଇ କାମ, ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କାମଟା ମହିଳାମାନେ ହିଁ କରିଥାନ୍ତି, କିନ୍ତୁ ଖରାଦିନେ ଏଇ ରୋଷେଇ କାମଟା ଗୋଟେ ଅଭିଶାପ ଭଳିଆ ଲାଗିଥାଏ।
0: ହଁ,
1: କାହାକୁ ଚୁଲି ପାଖକୁ ଯିବାକୁ ଇଚ୍ଛା ହୁଏନି,
0: ସତ କହିଲେ।
1: ତେଣୁକରି ଚୁଲି ପାଖକୁ ନ ଯାଇ ଆମେ କଣ ସବୁ ଖାଦ୍ୟ ପ୍ରସ୍ତୁତ କରିପାରିବା, ଆଉ ଆମର ପରିବାର ବର୍ଗଙ୍କର ଭୋକ ମେଣ୍ଟେଇ ପାରିବା ଆଉ ତାଙ୍କୁ ସୁସ୍ଥ ରଖିପାରିବା?
0: ହଁ, ଖରାଦିନେ ତ ସମସ୍ତେ ଚାହିଁବେ କେମିତି କମ୍ ଚୁଲି ପାଖକୁ ଯିବା ପାଇଁ, କାରଣ ବହୁତ ଗରମ ବି ଆଭଏଡ କରିବା କଥା ବି, ବହୁତ ଚୁଲି ପାଖକୁ ଇଚ୍ଛା ହୁଏନି ଚୁଲି ପାଖରେ। ସେଥିପାଇଁ ଯୋଉ ଖାଦ୍ୟ ପାଇଁ କମ୍ ଚୁଲିର ଆବଶ୍ୟକ ସେସବୁ ଖାଦ୍ୟ ଖାଇପାରିବା, ଯେମିତିକି ଆମେ ଚୁଡା, ଦହି, କଦଳୀ, ମୁଢି ସହିତ ଛେନା ନହିତ ଦହି ବି ଭଲ ଲାଗେ, ଫଳ ସାଲାଡ, ଚଣା ମୁଗ ତାକୁ ସାଲାଡ କରିପାରିବା, ସିଝେଇକି ବି କରିପାରିବା, ପଖାଳ ଭାତ, ମାଣ୍ଡିଆ ଯାଉ, ବିଭିନ୍ନ ପ୍ରକାରର ସାଲାଡ, ଦହିର ସର୍ବତ, ମାଣ୍ଡିଆ ଲଡୁ, ଏଇଟା ବି ବେଶୀ ଟାଇମ୍ ଲାଗିନି, ଆମେ ଆରାମରେ କମ୍ ସମୟରେ କମ୍ ଚୁଲିରେ ବି ଆମେ ବିଭିନ୍ନ ପ୍ରକାର ମାଣ୍ଡିଆର ଜିନିଷ ବନେଇ ପାରିବା। ଏହିସବୁ ଖାଦ୍ୟ କମ୍ ସମୟ ବନେଇବାରେ ଲାଗେ, ସେଥିପାଇଁ ମାଣ୍ଡିଆରେ କ୍ୟାଲସିୟମ, ଫାଇବର ଓ ଆଇରନ୍ ଥାଏ, ତ ଏହିସବୁ ଜିନିଷ ଆମେ ଯଦି ବନେଇବା ତ ଚୁଲି ବେଶୀ ଦରକାର ପଡ଼ିନି, ତ ଆମେ ବନେଇକି ଆରାମସେ ଖାଇପାରିବା, ଦେହ ପାଇଁ ବି ବହୁତ ଭଲ।
1: ଆଜ୍ଞା ମ୍ୟାଡମ, ଆପଣ ତ ଫୁଡ୍ ପ୍ରଡକ୍ସନ ଡିପାର୍ଟମେଣ୍ଟରେ କାମ କରନ୍ତି, ଆଉ ଖାଦ୍ୟ ପ୍ରସ୍ତୁତି କରିବାଟା ଆପଣଙ୍କର ବାଁ ହାତର ଖେଳ। ତେବେ ଶ୍ରୋତା ଭଣୀ ମାନଙ୍କ ପାଇଁ ଆପଣଙ୍କର କୌଣସି ନିଜସ୍ୱ ରେସିପି କହିବେ ଯାହାକି ଗ୍ରୀଷ୍ମ ଋତୁ ଉପଯୋଗୀ?
0: ଠିକ ଅଛି, ଆଜିକାଲି ତ ତରଭୁଜ ତ ବହୁତ ମିଳୁଛି, ଆଉ ଏଇ ଋତୁରେ ଯେହେତୁ କି ତରଭୁଜ ସମସ୍ତେ ଖାଇବା ପାଇଁ ପସନ୍ଦ ବି କରନ୍ତି, ତ ତରଭୁଜର ବହୁତ ବଢିଆ ଆଇଟମଟେ ଶିଖେଇ ପାରିବି। ତାକୁ ଆମେ କହିପାରିବା ୱାଟରମେଲନ ମୈତ, ଯୋଉଟାକି ତରଭୁଜରେ ହିଁ ପ୍ରସ୍ତୁତ, ସେଥିପାଇଁ ବେଶୀ ଜିନିଷ ଦରକାର ନାହିଁ। ତରଭୁଜ, ପୁଦିନା ପତ୍ର 8-10 ନମ୍ବର, ଲେମ୍ବୁ ରସ ଅଧା ଚାମଚ ଖଣ୍ଡେ, ଚିନି କିମ୍ବା ମହୁ, ଏଇଟା ଇଚ୍ଛା ଅନୁସାରେ ଆପଣ ପକେଇ ପାରିବେ। କାରଣ ତରଭୁଜ ତ ଅଲରେଡି ଟିକେ ମିଠା ଥାଏ, ସୋଢା ଯଦି ଦରକାର ସୋଢା ନେଇପାରିବେ। ବରଫ

0: ଆମେ ଟିକେ ରଖିପାରିବା ଫ୍ରିଜରେ ତାକୁ ସେଟ୍ କରିକି ଜଷ୍ଟ ସୁନ୍ଦର ଦେଖାଯାଏ, ତାର ଟେଷ୍ଟ ବି ଥଣ୍ଡା ଲାଗେ, ଆଉ କଳା ଲୁଣ ଟିକେ ନେଇପାରିବା। ସେଥିପାଇଁ ଫାର୍ଷ୍ଟ ଆମେ କ'ଣ କରିବା, ତରଭୁଜ ଗୁଡିକୁ ଛୋଟ ଛୋଟ କରି କାଟିଦେବା। କାଟି ସାରିଲା ପରେ ଗୋଟେ ମିକ୍ସର ଜାର୍ରେ ଲେମ୍ବୁ ରସ ଆଉ ଟିକେ ଚିନି ଦେଇକି ତାକୁ ଭଲ ଭାବରେ ବ୍ଲେଣ୍ଡ କରିଦେବା।
1: ଆଜ୍ଞା।
0: ଛାଣି ଗୋଟେ ଗ୍ଲାସରେ ରଖିବା, ଆଉ ସେଥିରେ ଟିକେ ପୋଦିନା ପତ୍ରକୁ ହାତରେ ଟିକେ ଜଷ୍ଟ କ୍ରସ କରିକି ସେଥିରେ ପକେଇବା, ଆଉ 2 ଚାମଚ ଚିନି ଯାହା ବି ଦରକାର ଆବଶ୍ୟକ ଅନୁସାରେ, ସେଥିରେ ଥଣ୍ଡା ପାଣି କିମ୍ବା ଯଦି ସୋଡା ଦେଇପାରିବେ ବି ବଢିଆ, ଥଣ୍ଡା ପାଣି ଦେଲେ ବି ଚଳିବ, ସୋଡା ଦେଲେ ବି ଚଳିବ। ଆଉ ସେଥିରେ ଟିକେ ବରଫ ଆଉ କଳା ଲୁଣ ଟିକେ ଦେଇକିରି ମିକ୍ସ କରିଦେବା, ଆଉ ତାକୁ ସର୍ଭ କରିବା, ବହୁତ ବଢିଆ ଲାଗେ। ପୋଦିନା ପତ୍ର ସହିତ ଆମେ ଗାର୍ନିଶ କରିକି, କେହି ବି ଗେଷ୍ଟ ଆସୁଛନ୍ତି ଘରକୁ, ତ ଆମେ 2 ମିନିଟ ବନେଇକି ତାକୁ ସର୍ଭ କରିପାରିବା।
1: ଆଜ୍ଞା,
0: ଗେଷ୍ଟ ବି ବହୁତ ଖୁସି ହେବେ ଆଉ ଦେଖିବାକୁ ବି ବହୁତ ସୁନ୍ଦର ଲାଗେ।
1: ଆଜ୍ଞା, ତାହେଲେ ବହୁତ ବଢିଆ ରେସିପି ଗୋଟେ ଆପଣ କହିଲେ। ଆମକୁ ବଜାରରୁ କୋଲ୍ଡ ଡ୍ରିଙ୍କ୍ସ କିଣିବା ପାଇଁ ଯିବାକୁ ପଡିବନି, ଯଦି ଆମ ଘରକୁ କେହି ଅତିଥି ଆସନ୍ତି।
0: ଆଜ୍ଞା ମ୍ୟାମ୍,
1: ଆମେ ସାଙ୍ଗେ ସାଙ୍ଗେ ଘରେ ପ୍ରସ୍ତୁତ କରିକି ତାଙ୍କୁ ଦେଇପାରିବା।
0: ଆଜ୍ଞା,
1: ବହୁତ ବଢିଆ କହିଲେ ମ୍ୟାଡମ୍। ଆପଣ ଆମର ଷ୍ଟୁଡିଓ ପାଇଁ କିଛି ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାମ୍।
2: ସତରେ ମ୍ୟାଡମ୍ ସତ୍ୟବତୀ ମିଶ୍ର ଖୁବ୍ ସୁନ୍ଦର ଭାବରେ ଆମକୁ ଖରାଦିନିଆ ଖାଦ୍ୟ ବିଷୟରେ ବୁଝେଇ କହୁଥିଲେ। ଏହା ଜାଣି ଆମର ଶ୍ରୋତା ଭଉଣୀମାନେ ମଧ୍ୟ ନିଶ୍ଚିତ ଭାବରେ ଉପକୃତ ହୋଇପାରିବେ ଆଉ ଖରାଦିନିଆ ଖାଦ୍ୟପେୟ ଉପରେ ସଚେତନ ହେବେ।

0: ତାହେଲେ ଭଉଣୀମାନେ, ଏତା ଥିଲା ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରେ ଆମେ ଖରାଦିନିଆ ଖାଦ୍ୟପେୟ ଉପରେ ଅନେକ ଗୁଡ଼ିଏ କଥା ଜାଣିଲେ। ଆଜିର କାର୍ଯ୍ୟକ୍ରମରୁ ଆପଣମାନେ କ'ଣ ସବୁ ଜାଣିଲେ ସେ ବିଷୟରେ ଆମକୁ ମତାମତ ନିଶ୍ଚୟ ଜଣାଇବେ। ସେଇ ମତାମତ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଭାରତୀ,
1: ଆଉ ମୁଁ ସଙ୍ଗୀତା।
0: ନମସ୍କାର।

0: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
0: ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ ଆପଣମାନେ ଶୁଣୁଛନ୍ତି ବଲାଙ୍ଗୀର କେନ୍ଦ୍ର କାର୍ଯ୍ୟକ୍ରମ। ଏବେ ଆସନ୍ତୁ ପୁଣି ଥରେ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ପାର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ ଏବଂ ଆଇୟୁଏମ୍ଏଲ୍ ନେତା ପିକେ କୁହ୍ନାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର କେରଳମ୍ରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ମିଳିବ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ 2 ଜଣ ମହିଳାଙ୍କ ସମେତ 10 ଜଣ ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡ୍ଲିସ୍ପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ୱଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ତାରିଖରେ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସନ୍ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋଲର ଲଢୁଆ ବିମାନ 2 ପରସ୍କର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। 2 ବିମାନର 4 ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7177, 2331-4441 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ସକାଳ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ 12 ସହ ପଞ୍ଚମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିବା ପରେ ପ୍ଲେଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ 23 ରନ୍

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ

ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

0: ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରୁତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ଏଇ ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଇଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ CHSE ୱେବ୍ସାଇଟ୍ orissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,
2: ପ୍ଲସ୍ ଟୁ ବୋର୍ଡ ଏକ୍ଜାମ୍ର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ, ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି। ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହଉ, କମର୍ସ ହଉ, ସାଇନ୍ସ, ଏସବୁ ଷ୍ଟ୍ରିମ୍ରେ 401623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବ୍ସାଇଟ୍ ମାଧ୍ୟମରେ, ତାର ବି ପ୍ରସ୍ତୁତି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
3: ଏଲ୍ପିଜି, ପେଟ୍ରୋଲ, ଡିଜେଲ, ଅନ୍ୟାନ୍ୟ କମୋଡିଟିଜ୍ ବର୍ତ୍ତମାନ ସର୍ଟେଜ୍ ନାହିଁ। ମୁଁ ଆପଣମାନଙ୍କ ଜରିଆରେ ସବୁ ଲୋକଙ୍କୁ ଏଇଟା କହିବାକୁ ଚାହେଁ ଯେ ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ହୋର୍ଡିଂ କରିବା ନାହିଁ, ଆଭେଲେବିଲିଟି ଅଛି, ପାଇପ୍ଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ୍ ନାହିଁ। ଅର୍ ସେମାନେ ବିଲକୁଲ ନର୍ମାଲରେ ଯଦି ଯିବେ ତ ସବୁ ଜାଗାରେ ତାଙ୍କୁ ମିଳିବ।
0: ଭାରତୀୟ ତୈଳ ନିଗମ ଲିମିଟେଡ୍ IOCL CGM କମଲ ସିଲ୍ କହିଛନ୍ତି, ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି, ନିୟମିତ ଯୋଗାଣ ମଧ୍ୟ ଜାରି ରହିଛି। ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67 ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥିମଧ୍ୟରୁ 50 ବ୍ୟକ୍ତିଗତ ଏବଂ 17 ସାମୂହିକ ଅଭିଯୋଗ ଥିଲା। ଶିବିରରେ 14 ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ଆପଣମାନେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ ଓ ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ।

ପ୍ରଚାର କଲୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ ଓ ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ଏଥର ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଯୁବବାଣୀ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣ ସମସ୍ତଙ୍କୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଶୁଲ୍ଭା
1: ଓ ମୁଁ ଜ୍ୟୋତିସ୍ମିତା।
0: ଆରେ ଭଉଣୀ, ତମେ ଆସିଗଲ?
1: ହଁ ଆସିଗଲି। ଆଉ
0: କାଲି ସବୁ ଷ୍ଟେଟସ୍ ତମର ଦେଖୁଥିଲି, ବୋଧେ କୁଆଡ଼େ ବୁଲିବାକୁ ପାଇଁ ଯାଇଥିଲ?
1: ହଁ ହଁ, କାଲି ଆମେ ମୁଭି ଦେଖିବା ପାଇଁ ଯାଇଥିଲୁ। ମୁଁ ତମକୁ କହିବି ଭାବୁଥିଲି, ହେଲେ ଅଲ୍ ଅଫ୍ ସଡନ୍ ପ୍ଲାନ୍ ହେଇଗଲା ତ ସେଥିପାଇଁ।
0: ଆଚ୍ଛା, ତାହେଲେ ଯେଉଁ ମୁଭିଟା

0: ଦେଖିଲ ସେଇଟା କେମିତି ଲାଗିଲା?
1: ବହୁତ ଭଲ ଥିଲା ସତରେ ଭଉଣୀ, ମୁଁ ପୁରା ଦେଖିକି ତାମାନେ ମୋତେ ଟିକେ ଫିଲ୍ ହେଲା କି ଆହ ରିଲାକ୍ସିଂ, ତାମାନେ ଯେତେ ଟେନସନ୍ ଥିଲା ସବୁ ଗାୟବ।
0: ଆଚ୍ଛା ତାହେଲେ ଯେଉଁ ମୁଭି ଦେଖିଲ ସେଥିରୁ କ'ଣ ସବୁ ଶିଖିଲ?
1: ଆଚ୍ଛା ଏଇଟା ତ ଗୋଟେ ବହୁତ ଭଲ ପ୍ରଶ୍ନ ତୁମେ ପଚାରିଲ ଭଉଣୀ। ଯେଉଁ ମୁଭିଟା ମୁଁ ଦେଖିଲି, ଏକ୍ଚୁଆଲିରେ ସେ ମୁଭିରେ ଏମିତିକି କୁହାଯାଇଛି ଯେ ଫିଲ୍ମରେ ଆମେ କ୍ୟାରିୟର ଗଠନ କରିପାରିବା। ମାନେ ତୁମେ ଭାବିପାରୁଛ ଆମେ କ୍ୟାରିୟର କେଉଁ କେଉଁ ଜାଗାରେ ଗଠନ କରିପାରୁଛୁ ସେସବୁ ବିଷୟରେ ଆମେ ଜାଣୁନାହୁଁ। ଆମେ ଖାଲି ପାଠ ପଢ଼ୁଛୁ, ପାଠ ଛଡ଼ା ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ଅଛି ସେଇଟା କରୁଛୁ। ତା ଛଡ଼ା ଗୋଟେ ଛୁଆଟେ ଯଦି ଚିନ୍ତା କରୁଛି କି ମୁଁ ଅନ୍ୟ କେଉଁ ଲାଇନ୍ରେ କ୍ୟାରିୟର ଗଠନ କରିବି, ଯେମିତିକି ହେଲା ଫିଲ୍ମ ଲାଇନ୍ରେ, ତ ସେସବୁ ଜିନିଷ ସେ ମୁଭିରେ ଥିଲା। ମାନେ ମୁଁ ଭାବିଲି ଯେ ବୋଧେ ଏଇସବୁ ଜିନିଷ ଠିକ୍, ମାନେ ଫିଲ୍ମ ଲାଇନ୍ରେ ଯଦି ଜଣେ କ୍ୟାରିୟର ଗଠନ କରିପାରୁଛି ତା'ଠୁ ଆଉ ଭଲ କ'ଣ?
0: ଆରେ ହଁ ତ ଏଇଟା ଗୋଟେ ବଢ଼ିଆ ଜିନିଷଟା,
1: ଆଉ ବହୁତ ମଜାଦାର ବି। ମାନେ ତମକୁ 9ରୁ 5ଟା ଯାଏ ଜବ୍ କରିବାକୁ ପଡ଼ିବନି। ତମେ ଆଜି ଏଠି ଅଛ, କାଲି ସେଠି ଥିବ, କାଲି ଦାର୍ଜିଲିଂରେ ଥିବ, କାଲି ମସୁରୀରେ ଥିବ, ମାନେ ତମର ଯେଉଁ ଜାଗାରେ ଇଚ୍ଛା ଲାଗିବ ସୁଟିଂ କରିବା ତମେ ସେଇଠି ଥିବ, କେତେ ମଜା ଲାଗୁଥିବ ନାଇଁ?
0: ହଁ ସତ କଥା। ତ
1: ତେବେ ଶ୍ରୋତା ବନ୍ଧୁ ଆସନ୍ତୁ ଫିଲ୍ମ ଟେକ୍ନୋଲୋଜି ଉପରେ କ'ଣ ସବୁ କ୍ୟାରିୟର ରହିଛି ଆଜି ଜାଣିବା। ଶ୍ରୋତା ବନ୍ଧୁ, ବିଶ୍ୱ ବକ୍ସ ଅଫିସ୍ ରାଜସ୍ୱ 38 ନିୟୁତ ଡଲାରରୁ ପ୍ରାୟ 50 ନିୟୁତ ଡଲାରକୁ ବୃଦ୍ଧି ପାଇବାର ଆଶା କରାଯାଉଛି ଏବଂ ନେଟଫ୍ଲିକ୍ସ ଭଳି ଚ୍ୟାନେଲଗୁଡ଼ିକର ବର୍ତ୍ତମାନ ବିଶ୍ୱବ୍ୟାପୀ 139 ନିୟୁତ ଗ୍ରାହକ ଅଛନ୍ତି। ଏତେ ଚମତ୍କାର ପରିସଂଖ୍ୟାନ ସହିତ ଆପଣଙ୍କ ଫିଲ୍ମ ନିର୍ମାଣ କ୍ୟାରିୟର ଉପରେ କେବେ ସନ୍ଦେହ କରନ୍ତୁ ନାହିଁ। ଏହା ପ୍ରକାଶନ ଏବଂ ଦୃଶ୍ୟ ସୃଷ୍ଟିର ଏକ କଳା। ଯଦି ଆପଣ ଅଫିସରେ 9ରୁ 5 ବର୍ଷର କ୍ଲେଜ ଠାରୁ ଦୂରରେ ଏକ କ୍ୟାରିୟର ଖୋଜୁଛନ୍ତି ତେବେ ଫିଲ୍ମ ନିର୍ମାଣ ଆପଣଙ୍କ ପାଇଁ କୌଣସି ସ୍ଥିର କାର୍ଯ୍ୟ ରୁଟିନ୍ ନୁହେଁ। ସେଟ୍ ଆପଣଙ୍କୁ ଯେଉଁଠାକୁ ନେଇଯିବ ଆପଣଙ୍କୁ ସେହିଟାକୁ ଯିବାକୁ ପଡ଼ିବ। ଫିଲ୍ମ ନିର୍ମାଣରେ ଆପଣଙ୍କର ପାଠ୍ୟକ୍ରମ ସମାପ୍ତ କରିବା ପରେ ବିଭିନ୍ନ ଫିଲ୍ମ ନିର୍ମାଣ କ୍ୟାରିୟର ସୁଯୋଗ ଆପଣଙ୍କ ପାଇଁ ସେମାନଙ୍କ ଦ୍ୱାର ଖୋଲିଦିଏ। ଏହାର ଅର୍ଥ କ'ଣ? ଆପଣ ଜଣେ ସ୍କ୍ରିପ୍ଟ ରାଇଟର, ସମ୍ପାଦକ, ସିନେମାଟୋଗ୍ରାଫର, ନିର୍ଦ୍ଦେଶକ, ପ୍ରଯୋଜକ, ପ୍ରଡକ୍ସନ ଡିଜାଇନର, ସେଟ୍ ଡିଜାଇନର ଏବଂ ଅନ୍ୟାନ୍ୟ ଭାବରେ କାମ କରିପାରିବେ। ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ଆପଣ ହୁଏତ ସକାଳ 3ଟାରେ ଫ୍ରାନ୍ସରେ ସୁଟିଂ କରୁଥିବେ କିମ୍ବା ସପ୍ତାହାନ୍ତରେ ଆପଣଙ୍କର ସ୍କ୍ରିପ୍ଟ ଉପରେ କାମ କରୁଥିବେ। ଯଦି ଆପଣ ଏକ ସୃଜନଶୀଳ ଦୁଃସାହସିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି ଆପଣଙ୍କୁ ଏକ ଚଳଚ୍ଚିତ୍ର ନିର୍ମାଣ କ୍ୟାରିୟର ଗାଇଡ୍ ପଢ଼ିବା କଥା, ଯାହା ମିଡ଼ିଆ ଏବଂ ମନୋରଞ୍ଜନ ଶିଳ୍ପରେ ଏକ ସଫଳ ଚଳଚ୍ଚିତ୍ର ନିର୍ମାଣ କ୍ୟାରିୟର ବିଷୟରେ ଆପଣଙ୍କୁ ଜାଣିବାକୁ ଥିବା ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରେ।

0: ସ୍କ୍ରିପ୍ଟିଂ ଚଳଚ୍ଚିତ୍ର ନିର୍ମାଣରେ ପ୍ରଭାବଶାଳୀ ଯୋଗାଯୋଗର ଅନ୍ତର୍ଭୁକ୍ତ ଦର୍ଶକଙ୍କ ନିକଟରେ ଧାରଣା କିମ୍ବା କାହାଣୀର ସୁଗମ ବିତରଣ। ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କର କାହାଣୀ ଅନେକ ସ୍ଥାନରୁ ପାଇପାରିବେ। ସେମାନେ ନିଜେ ଏହାକୁ ଲେଖନ୍ତି। ଏକ ପ୍ରକୃତ ଧାରଣା ଉପରେ ଆଧାର କରି ସ୍କ୍ରିପ୍ଟ ବିକଶିତ କରିବା ପାଇଁ ଜଣେ ଲେଖକଙ୍କୁ ନିଯୁକ୍ତି ଦିଅନ୍ତି। ଜଣେ ଚିତ୍ରନାଟ୍ୟ ଲେଖକଙ୍କ ଠାରୁ ଗୋଟିଏ କିମ୍ବା ଏକ ପୁସ୍ତକ କିମ୍ବା ନାଟକରୁ ଧାରଣାକୁ ଗ୍ରହଣ କରନ୍ତି। ଆର୍ଥିକ ସହାୟତା। ଧାରଣା ଏବଂ ସ୍କ୍ରିପ୍ଟ ହେଉଛି ସେହି ମୂଳଦୁଆ ଯାହା ଉପରେ ଫିଲ୍ମ ନିର୍ମାତାମାନେ ଫିଲ୍ମର ବଜେଟ୍ ଆକଳନ କରନ୍ତି। ଏହା ସ୍କ୍ରିପ୍ଟକୁ ଏକ ପ୍ରକୃତ ସିନେମାରେ ରୂପାନ୍ତରିତ କରିବା ପାଇଁ ଏକ ଆର୍ଥିକ ରୋଡ଼ମ୍ୟାପ୍। ଉଦାହରଣ ସ୍ୱରୂପ ଦଳକୁ ଦେୟ ଦେବା, ଉପକରଣ ଏବଂ ଷ୍ଟୁଡ଼ିଓ ଭଡ଼ା ନେବା, ସ୍ଥାନ ଚୂଡ଼ାନ୍ତ କରିବା ଏବଂ ଆହୁରି ଅନେକ କିଛି ରହିଛି। ବଜେଟ୍ ଉପରେ ଆଧାର କରି ଫିଲ୍ମ ନିର୍ମାତାମାନେ ଅତିରିକ୍ତ ଖର୍ଚ୍ଚ ପାଇଁ ଆର୍ଥିକ ଉତ୍ସ ବିଷୟରେ ନିଷ୍ପତ୍ତି ନେଇପାରିବେ। ସେମାନଙ୍କ ନିଜସ୍ୱ ପକେଟ୍ରୁ, ତୃତୀୟ ପକ୍ଷ ପାଣ୍ଠିରୁ ଇତ୍ୟାଦି। କାଷ୍ଟିଂ। କାହାଣୀକୁ ଦର୍ଶକଙ୍କ ପାଖରେ ପ୍ରଭାବଶାଳୀ ଭାବରେ କିଏ ପହଞ୍ଚାଇବ? କାଷ୍ଟିଂ ଉପଯୁକ୍ତ କାଷ୍ଟ ଖୋଜିବା ଏବଂ ସେମାନଙ୍କର ଭୂମିକା ନିର୍ଣ୍ଣୟ କରିବା ଫିଲ୍ମ ନିର୍ମାତାମାନଙ୍କର ଦାୟିତ୍ୱ। ଲୋକଙ୍କୁ ପାଇବା। ଏହି ଚଳଚ୍ଚିତ୍ରଟି ଅଭିନେତାମାନଙ୍କୁ ନିଯୁକ୍ତି ଦେଇ ଶେଷ ହୁଏ ନାହିଁ। ଏଥିରେ ମେକଅପ୍ କଳାକାର, ନୃତ୍ୟ ନିର୍ଦ୍ଦେଶିକା, ସଙ୍ଗୀତଜ୍ଞ, ସମ୍ପାଦକ, ନିର୍ଦ୍ଦେଶକ, ମାର୍କେଟର, ଷ୍ଟଣ୍ଟ ପ୍ରଦର୍ଶନକାରୀ ଏବଂ ଚଳଚ୍ଚିତ୍ର ପ୍ରଯୋଜନା ଏବଂ ସୃଷ୍ଟି କରିବା ପାଇଁ ଆବଶ୍ୟକ ସମସ୍ତଙ୍କୁ ନିଯୁକ୍ତି ମଧ୍ୟ ଅନ୍ତର୍ଭୁକ୍ତ କରେ।
1: ଶ୍ରୋତା ବନ୍ଧୁ, ଚଳଚ୍ଚିତ୍ର ସ୍ଥାନ ଚୟନ, ପ୍ରପ୍ସ ପାଇବା, ସୁଟିଂ ସମୟସୂଚୀ ସ୍ଥିର କରିବା ଏବଂ କଳାକାର ତଥା କ୍ରିୟୁଙ୍କ ସହିତ ସମନ୍ୱୟ ସ୍ଥାପନ କରିବା ହେଉଛି ପ୍ରାକ୍ ପ୍ରଯୋଜନାରେ ଜଡ଼ିତ କିଛି ପର୍ଯ୍ୟାୟ। ଚଳଚ୍ଚିତ୍ର ନିର୍ମାତା ନିଶ୍ଚିତ କରିବା ଉଚିତ ଯେ ଚଳଚ୍ଚିତ୍ର ନିର୍ମାଣର ସମସ୍ତ ଦିଗ ସଠିକ୍ ଅଛି। ପ୍ରଯୋଜନା ହେଉଛି ସ୍କ୍ରିପ୍ଟର ପ୍ରକୃତ କାର୍ଯ୍ୟାନ୍ୱୟନ, ପ୍ରକୃତ ଫିଲ୍ମର ପର୍ଯ୍ୟାୟ। ଏଠାରେ ଚଳଚ୍ଚିତ୍ର ନିର୍ମାତା କଳାକାରମାନଙ୍କୁ ପରିଚାଳନା କରିବା, ବଜେଟ୍ ମଧ୍ୟରେ ସବୁକିଛି ସୁନିଶ୍ଚିତ କରିବା, ଦୃଶ୍ୟଗୁଡ଼ିକର ସମୟ ନିର୍ଦ୍ଧାରଣ କରିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଦ୍ଦିଷ୍ଟ ଶୈଳୀ ଏବଂ ଫର୍ମାଟରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଦାୟୀ। ପୋଷ୍ଟ ପ୍ରଡକ୍ସନ ବୈଷୟିକ ପର୍ଯ୍ୟାୟ ସମ୍ପାଦକ, ସ୍ପେଶିଆଲ ଇଫେକ୍ଟ, ଲାଇଟ୍, ସଙ୍ଗୀତ ଏବଂ ଆହୁରି ଅନେକ କିଛି ପରିଚାଳନା କରିଥାଏ। ଏଠାରେ ଚଳଚ୍ଚିତ୍ର ନିର୍ମାତାମାନେ ଚଳଚ୍ଚିତ୍ରର

0: ମୃତସାରକୁ ପ୍ରକାଶ କରି ଏହାକୁ ମୁକ୍ତି ପାଇଁ ପ୍ରସ୍ତୁତ କରନ୍ତି। ମୁକ୍ତିର ଯତ୍ନ ନେବା ଏବଂ ଏହାର ପର୍ଯ୍ୟାୟ ପରିଚାଳନା କରିବା ମଧ୍ୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ଦାୟିତ୍ୱ। ଏଥିରେ ମୁକ୍ତି ତାରିଖ ନିଷ୍ପତ୍ତି ନେବା, ବିଜ୍ଞାପନ ଏବଂ ଜନସମ୍ପର୍କ ଦଳ ସହିତ ସମନ୍ୱୟ ରଖିବା, ପ୍ରଦର୍ଶନର ସମୟ ନିର୍ଦ୍ଦିଷ୍ଟ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ। ଜଣେ ଚଳଚ୍ଚିତ୍ର ନିର୍ମାତା ହେଉଛନ୍ତି ଏକ ମାଧ୍ୟମ, ଯାହା ଏକ ଭଲ ଚଳଚ୍ଚିତ୍ର ପାଇଁ ଆବଶ୍ୟକ। ଶ୍ରୋତାବନ୍ଧୁ, ଚଳଚ୍ଚିତ୍ର ନିର୍ମାଣ ପଥରେ ଯିବା ସମୟରେ କେଉଁ ଦକ୍ଷତା ବିକାଶ କରାଯାଇପାରିବ? ଯଦି ପ୍ରକାଶନ ଦକ୍ଷତା ଉପରେ ଭଲ ନିୟନ୍ତ୍ରଣ ରହିବ ଏବଂ ଯୋଗାଯୋଗ କ୍ଷମତା ବିକାଶ ହେବ, ଲେଖକ, ଅଭିନେତା ଏବଂ ଡିଜାଇନରମାନେ ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ଆପଣଙ୍କ ଧାରଣାକୁ ପ୍ରଭାବଶାଳୀ ଭାବରେ ବୁଝିବା ପାଇଁ ଏହା ଆବଶ୍ୟକ। ବିସ୍ତୃତ ଚଳଚ୍ଚିତ୍ର ନିର୍ମାଣ କ୍ୟାରିୟର ପାଇଁ ଦୃଶ୍ୟମାନ, ଦୃଷ୍ଟିକୋଣୀୟ ଦୃଶ୍ୟ, ପୃଷ୍ଠଭୂମି ଏବଂ ସେଟ୍ ଆବଶ୍ୟକ। ଏହିଠାରେ ସୌନ୍ଦର୍ଯ୍ୟର କାରଣ ଭୂମିକା ଗ୍ରହଣ କରେ ଏବଂ ଯେତେବେଳେ ଆପଣ ଚଳଚ୍ଚିତ୍ର ନିର୍ମାଣରେ ଆପଣଙ୍କର ପାଠ୍ୟକ୍ରମ ସମାପ୍ତ କରିବେ, ଆପଣ ସ୍ୱୟଂଚାଳିତ ଭାବରେ ଏହାକୁ ବିକଶିତ କରିପାରିବେ।
1: ତ ଜନ୍ମ

0: ନେତୃତ୍ୱ ଫିଲ୍ମ ନିର୍ମାତା ଏକ ଫିଲ୍ମ ନିର୍ମାଣରେ ନେତୃତ୍ୱ ସହିତ ସମାନ ଫିଲ୍ମ ନିର୍ମାତାମାନେ କଳାକାର ଏବଂ କ୍ରୁ ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରନ୍ତି, ଯେଉଁଥିରେ ସମ୍ପାଦକ, ଫଟୋଗ୍ରାଫର, ସିନେମାଟୋଗ୍ରାଫର ଇତ୍ୟାଦି ଅନ୍ତର୍ଭୁକ୍ତ। ସମସ୍ୟା ସମାଧାନ ଦକ୍ଷତା, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଚଳଚ୍ଚିତ୍ର ନିର୍ମାଣ ବ୍ୟବସାୟରେ ଅନେକ ପରିସ୍ଥିତି ଆସିବ ଯାହାକୁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ମୁକାବିଲା କରିବାକୁ ପଡ଼ିବ। ଏଠାରେ ଦକ୍ଷ ସମସ୍ୟା ସମାଧାନ ଦକ୍ଷତା ନିଶ୍ଚିତ କରିବ ଯେ ଯାହା ହେଉ ନା କାହିଁକି ନିର୍ମାଣ ଜାରି ରହିବ। ଚଳଚ୍ଚିତ୍ର ନିର୍ମାଣର ପରିସର କ'ଣ? ମିଡ଼ିଆ ଚ୍ୟାନେଲଗୁଡ଼ିକର ଲୋକପ୍ରିୟତା ବୃଦ୍ଧି ପାଇବା ସହିତ ଶିଳ୍ପକୁ ନୂତନ ପ୍ରତିଭା, ଦୃଷ୍ଟିକୋଣ ଏବଂ କାହାଣୀର ଆବଶ୍ୟକତା ରହିଛି, ଏବଂ ୱାର୍ଲ୍ଡ ଡିଜ୍ନୀ, ୟଶରାଜ ଷ୍ଟୁଡିଓ କିମ୍ବା ଜି ସିନେମା ଭଳି ପ୍ରସିଦ୍ଧ ଶିଳ୍ପ ନାମ ସହିତ କାମ କରିବାର ଆପଣଙ୍କର ସ୍ୱପ୍ନ ସାକାର ହେବ। ବିଶ୍ୱର କେଉଁ ସହରଗୁଡ଼ିକ ଫିଲ୍ମ ନିର୍ମାଣରେ ସୁଯୋଗ ପ୍ରଦାନ କରନ୍ତି? ସର୍ବୋତ୍ତମ ଫିଲ୍ମ ସ୍କୁଲଗୁଡ଼ିକ ପ୍ରାୟତଃ ଶିଳ୍ପ କେନ୍ଦ୍ରଗୁଡ଼ିକ ନିକଟରେ ମିଳିଥାଏ, ଯାହା ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାରିକ ଏବଂ ପ୍ରକୃତ ବୈଷୟିକ ଜ୍ଞାନ ହାସଲ କରିବାରେ ସକ୍ଷମ କରିଥାଏ। କିଛି ପ୍ରମୁଖ ସହର ମଧ୍ୟରେ ରହିଛି ଲସ୍ ଆଞ୍ଜେଲସ୍, ନ୍ୟୁୟର୍କ ଏବଂ ଭ୍ୟାଙ୍କୁଭର। ଭାରତରେ ଚଳଚ୍ଚିତ୍ର ନିର୍ମାଣର କ୍ୟାରିୟର ପରିସର। ଭାରତ ହେଉଛି ସର୍ବବୃହତ ଚଳଚ୍ଚିତ୍ର ନିର୍ମାତା। ବଲିଉଡ୍ ମୂଲ୍ୟ $2.28 ମିଲିୟନ, ଯାହାକି 138 ବିଲିୟନ ଟଙ୍କା। ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ଚଳଚ୍ଚିତ୍ରର ଚାହିଦା ବୃଦ୍ଧି ପାଇଛି, ଯାହା ବୃତ୍ତିଗତ ଚଳଚ୍ଚିତ୍ର ନିର୍ମାତାକୁ ଆହ୍ୱାନ କରୁଛି। କେବଳ ବଲିଉଡ୍ ନୁହେଁ, ବରଂ ଆଞ୍ଚଳିକ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟ ଲୋକପ୍ରିୟତା ହାସଲ କରୁଛନ୍ତି। ଲୋକପ୍ରିୟ ଚଳଚ୍ଚିତ୍ର ପ୍ଲାଟଫର୍ମଗୁଡ଼ିକରେ ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ, ବିଜ୍ଞାପନ, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ମିଡ଼ିଆ ଚ୍ୟାନେଲ ଅନ୍ତର୍ଭୁକ୍ତ। ଭାରତର କେଉଁ ସହରଗୁଡ଼ିକ ଫିଲ୍ମ ନିର୍ମାଣ କ୍ୟାରିୟରରେ ସାହାଯ୍ୟ କରିଥାନ୍ତି? ସେମାନେ ହେଲେ ମୁମ୍ବାଇ, ଚେନ୍ନାଇ, କୋଲକାତା, ନୂଆଦିଲ୍ଲୀ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ।
1: ଶ୍ରୋତାବନ୍ଧୁ, ଚଳଚ୍ଚିତ୍ର, ଟେଲିଭିଜନ ଏବଂ ଏପରିକି ଥିଏଟରରେ ପ୍ରତିଭାବାନ କର୍ମଚାରୀଙ୍କୁ ସୁଯୋଗ ପ୍ରଦାନ କରାଯାଏ। ସମସ୍ୟା ସମାଧାନ ଦକ୍ଷତା, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଚଳଚ୍ଚିତ୍ର ନିର୍ମାଣ ବ୍ୟବସାୟରେ ଅନେକ ପରିସ୍ଥିତିରେ ଆସିବ ଯାହାକୁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ମୁକାବିଲା କରିବାକୁ ପଡ଼ିପାରେ। ଫିଲ୍ମ ମେକିଂ କ୍ୟାରିୟର ବିଜ୍ଞାପନ ଏବଂ ସୃଜନଶୀଳ ତଥା କଳାତ୍ମକ ସୁଯୋଗ ଉଭୟ ପ୍ରଦାନ କରେ। ଆପଣଙ୍କୁ ଏପରି ସ୍ନାତକୋତ୍ତର କାର୍ଯ୍ୟକ୍ରମ ଖୋଜିବାକୁ ପଡ଼ିବ ଯାହା ଆପଣଙ୍କ ପାଇଁ ଉପଯୁକ୍ତ ଏବଂ ଆପଣଙ୍କ ଆଗ୍ରହ ସହିତ ସମନ୍ୱିତ। ପ୍ରଡକ୍ସନ୍ ଡିଜାଇନରମାନେ ଚଳଚ୍ଚିତ୍ରର ସାମଗ୍ରିକ ଦୃଶ୍ୟ ଆକର୍ଷଣର ଯତ୍ନ ନେବା ପାଇଁ ଦାୟୀ। ଜଣେ ପ୍ରଡକ୍ସନ୍ ଡିଜାଇନର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହ ସମନ୍ୱୟ ରକ୍ଷା କରିବା ପ୍ରପ୍ସ, ପୋଷାକ, ଗ୍ରାଫିକ୍ସ, ଆଲୋକ, ମେକଅପ୍ ଏବଂ ଅନ୍ୟାନ୍ୟ ଡିଜାଇନ୍ ତଥା ସୃଷ୍ଟି କରିଥାନ୍ତି। ଚଳଚ୍ଚିତ୍ର ଜଗତର ଔପନ୍ୟାସିକ, କାହାଣୀକାର ଏବଂ ନାଟ୍ୟକାର ଚିନ୍ତାଧାରାକୁ କାହାଣୀରେ ପରିଣତ କରିବା ପାଇଁ ଦାୟୀ। ଆକର୍ଷଣୀୟ କାହାଣୀଗୁଡ଼ିକର ପ୍ରାୟତଃ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ପାଖରେ ପହଞ୍ଚାଯାଏ, ଯେଉଁମାନେ ସେଗୁଡ଼ିକୁ ଏକ ଚଳଚ୍ଚିତ୍ରରେ ପରିଣତ କରିବାକୁ ନିଷ୍ପତ୍ତି ନିଅନ୍ତି। କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଚିତ୍ରନାଟ୍ୟକାରମାନଙ୍କୁ ଅତିରିକ୍ତ ସଂଳାପ କିମ୍ବା ମନୋରଞ୍ଜନ ସାମଗ୍ରୀ ପାଇଁ ଏକ ବିଦ୍ୟମାନ ଧାରଣା, କାହାଣୀ କିମ୍ବା ସ୍କ୍ରିପ୍ଟକୁ ପୁନଃ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ଦିଆଯାଏ। ସିନେମାଟୋଗ୍ରାଫରମାନେ ନିର୍ଦ୍ଦେଶକମାନଙ୍କ ସହିତ ଘନିଷ୍ଠ ଭାବରେ କାମ କରନ୍ତି ଏବଂ ସେମାନଙ୍କର କଳାତ୍ମକ ଏବଂ ସୃଜନଶୀଳ ଦୃଷ୍ଟିକୋଣ ବାଣ୍ଟିଥାନ୍ତି ପ୍ରାୟତଃ କ୍ୟାମେରା ପଛରେ। ଯେଉଁମାନେ କ୍ୟାମେରାରେ ଫଟୋ ଉଠାଇଥାନ୍ତି ସେମାନଙ୍କୁ କ୍ୟାମେରା ବିଶେଷଜ୍ଞ, ଫଟୋଗ୍ରାଫି ନିର୍ଦ୍ଦେଶକ କିମ୍ବା DP ଭାବରେ ମଧ୍ୟ ଜଣାଶୁଣା। ବଡ଼ ବଡ଼ ଚଳଚ୍ଚିତ୍ର ସେଟ୍ କ୍ଷେତ୍ରରେ ସିନେମାଟୋଗ୍ରାଫରମାନେ କ୍ୟାମେରା ଟେକ୍ନିସିଆନ, ଲାଇଟ୍ ଅପରେଟର ଏବଂ ସୁଟିଂରେ ସାମିଲ ଥିବା ଅନ୍ୟମାନଙ୍କ ଏକ ବଡ଼ ଗୋଷ୍ଠୀ ସହିତ ସମନ୍ୱୟ ସ୍ଥାପନ କରନ୍ତି। ମୁଖ୍ୟ ଅଭିନେତା, ସହାୟକ ଅଭିନେତା, ହାସ୍ୟ ଅଭିନେତା, ଅତିରିକ୍ତ କଳାକାର, ଚଳଚ୍ଚିତ୍ର ଜଗତର ପରଦା ଉପରେ ପ୍ରତିଭା ଯାହାଙ୍କର କାମ ହେଉଛି ଧାରଣା, ସଂଳାପ, ସ୍କ୍ରିପ୍ଟ ଏବଂ ପ୍ରତୀକ୍ଷିତ ଚଳଚ୍ଚିତ୍ର କାର୍ଯ୍ୟକୁ ଜୀବନ୍ତ କରିବା। ପାଠ୍ୟକ୍ରମ ଫିସ୍ ଆପଣ ଏକ ଆନ୍ତର୍ଜାତୀୟ କଲେଜ ବାଛନ୍ତି କି ଦେଶର ଏକ କଲେଜ ବାଛନ୍ତି ତାହା ଉପରେ ନିର୍ଭର କରେ। ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ କଲେଜ କେଉଁ ଅଞ୍ଚଳରେ ଅଛି, ଜୀବନଶୈଳୀ, ଅଧ୍ୟୟନ ସାମଗ୍ରୀ ଇତ୍ୟାଦି ଉପରେ ଅନ୍ତର୍ଭୁକ୍ତ।

0: ତେବେ ଶ୍ରୋତା ବନ୍ଧୁ, ଏଇଟା ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 7670001।
1: ଆପଣମାନେ ଆମ ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆଉ ମଧ୍ୟ ଆପଣମାନେ ଆମ ସହିତ ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆମ ମେଲ୍ ଆଇଡ଼ିଟି ହେଲା airbalangir@gmail.com।
0: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ।
1: ନମସ୍କାର।

ପ୍ରସାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ଅଂଶୁଘାତ ସମ୍ପର୍କୀୟ ଏହି ସୂଚନାଟି ଶୁଣି ନିଅନ୍ତୁ। ଅଂଶୁଘାତର ଲକ୍ଷଣ ସମ୍ପର୍କରେ କହି ରଖୁଛୁ। ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା, ଏହାର ସତର୍କତା। ଦିନ 11ଟାରୁ 3ଟା ମଧ୍ୟରେ ଖରା ତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା ଚପଲ ଓବେ ପିଇବା ପାଣି ମଧ୍ୟ ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇ ଜାଗାରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହାର ପ୍ରତିକାର, ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS, ଚିନି ଲୁଣ ସର୍ବତ, ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ଥାଏ।

ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଆପଣମାନେ ହିନ୍ଦୀରେ ସମ୍ବାଦ।

ବସନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ଥାଏ। ଏଥର ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଆପଣମାନଙ୍କୁ ଜଣାଇଦେଉଛୁ। ଆଜି ସନ୍ଧ୍ୟା 6:10ରେ ଓଡ଼ିଆ ଭକ୍ତିଗୀତ ପ୍ରଚାର କରିବୁ, ଶିଳ୍ପୀ ସୁଧା ମିଶ୍ର। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲି କରି ପ୍ରଚାର କରିବୁ। ସନ୍ଧ୍ୟା 6:30ରେ ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି। ଆଞ୍ଚଳିକ ସମ୍ବାଦ 6:45ରେ 6:55ରେ ଆଜିର ପ୍ରସଙ୍ଗ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 7:02। ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ 7:25। ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ ଖଲା 7:30। ଏଥିରେ ଆଜି ରହିଛି ହରିହର ନାୟକଙ୍କ ସହ ଆଲୋଚନା, କେଉଁ ଜମିରେ କେଉଁ କିସମ। ତା ସହ ରହିଛି ଆଗୁଆ ଚାଷୀ ଭାଇ ଜାତକ ସେଟ୍ଙ୍କ ସହ ସାକ୍ଷାତକାର। ତାପରେ ପରେ ଚାଷ ସମ୍ପର୍କୀୟ କିଛି ସୂଚନା ରହିଛି ଆମର ଚାଷୀ ଭାଇମାନଙ୍କ ପାଇଁ। 8:00ରେ ଓଡ଼ିଆ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ତୁଳସୀ ରାମାୟଣ 8:15 ଭାଗ 43। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ 8:25। 8:30 ଓ 10:00 ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲି କରି ପ୍ରଚାର କରିବୁ ହିନ୍ଦୀରେ ସମ୍ବାଦ 8:45 ଓ 11:00। 9:00 ଓ 11:05 ଇଂରାଜୀରେ ସମ୍ବାଦ ଶୁଣିପାରିବେ। 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ 10:30। ଏଥିରେ ଆଜି ଶୁଣିବେ ସାରଙ୍ଗୀ ବାଦନ, ପରିବେଷଣ କରିବେ ଉସ୍ତାଦ ସୁଲତାନ ଖାନ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଶୁଣନ୍ତୁ ପାରମ୍ପରିକ ରଚନାରୁ କଣ୍ଠ ସଙ୍ଗୀତ ସୁଧା ମିଶ୍ର। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ଏ ଗୀତଟି।

ଶୁଣୁଥିଲେ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବଶକ୍ତି, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ପରେ ଆପଣମାନେ ଶୁଣିବେ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ବେଳେ ଯୁବପିଢ଼ିଙ୍କୁ ଧୈର୍ଯ୍ୟ ସଂଯମ ସତ୍ୟପଥର ଅନୁଗାମୀ ହେବା ଆବଶ୍ୟକ, କିନ୍ତୁ ସେମାନେ ହେଇପାରୁନାହାନ୍ତି। କାରଣ ସେମାନଙ୍କ ପାଇଁ ବର୍ତ୍ତମାନ ଅବସ୍ଥା ବଦଳି ଯାଇଛି। ଯଦିଓ ଭାରତୀୟ ଦର୍ଶନରେ ଅହିଂସାକୁ ଏକ ବିଶିଷ୍ଟ ସ୍ଥାନ ଦିଆଯାଇଛି ଏବଂ ମହାମନୀଷୀ ମାନେ ବିଶେଷ କରି ମହାତ୍ମା ଗାନ୍ଧୀ ଅହିଂସାକୁ ଜୀବନର ମୂଳମନ୍ତ୍ର କରି ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ, ତାଙ୍କ ଆଦର୍ଶ ଯୁବପିଢ଼ି ପାଇଁ ପ୍ରେରଣାଦାୟକ। କିନ୍ତୁ ଅନେକ ଅହିଂସାକୁ ଦୁର୍ବଳତା ମାନୁଛନ୍ତି, ତଥାପି ସତ୍ୟ ଓ ନ୍ୟାୟ ପାଇଁ ଇଏ ଏକ ଶାନ୍ତିପୂର୍ଣ୍ଣ ସଂଗ୍ରାମ। ତେବେ ଯୁବପିଢ଼ି କାହିଁକି ଅହିଂସାକୁ ବିଶେଷ ଦୃଷ୍ଟି ଦେଉନାହାନ୍ତି ଆଉ ହିଂସାର ପଥ ବାଛି ନେଉଛନ୍ତି, ତାର ବି ବହୁତ କାରଣ ଅଛି। କାରଣ ବର୍ତ୍ତମାନ ଯୁବପିଢ଼ିଙ୍କ ମନରେ ଅନେକ ନୈରାଶ୍ୟ ସୃଷ୍ଟି ହୋଇଛି, ଯେହେତୁ ଶିକ୍ଷା ଉପଯୋଗୀ କୌଣସି ବୃତ୍ତିରେ ସେମାନେ ନିୟୋଜିତ ହେବା ପାଇଁ ସୁଯୋଗ ପାଉନାହାନ୍ତି। କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ପୂର୍ବରୁ ପଦକ୍ଷେପ ନେଇଛନ୍ତି ଯୁବପିଢ଼ିଙ୍କୁ କିଛି ବୃତ୍ତି ଯୋଗାଇ ଦେବା ପାଇଁ, ବେକାରୀ ସମସ୍ୟା ସମାଧାନ ପାଇଁ କିଛି ଅଂଶରେ ଏଗୁଡାକ ସଫଳ ହୋଇଛି। ବର୍ତ୍ତମାନ ବହୁ ପୂର୍ବରୁ ଆମର ଗ୍ରାମାଞ୍ଚଳରେ ବର୍ଷକୁ ନିର୍ଦ୍ଦିଷ୍ଟ ଦିନର କାମ ଯୋଗାଇ ଦିଆଯାଉଛି। ସ୍କିଲ୍ ଇଣ୍ଡିଆ ଯୋଜନା ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ବିଭିନ୍ନ କୌଶଳ ଶିକ୍ଷା ଦିଆଯାଉଛି। ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ବହୁତ ନୂତନ କାରଖାନା ସ୍ଥାପନ କରାଯାଇ ନିଯୁକ୍ତି ସୃଷ୍ଟି କରାଯାଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଦ୍ୱାରା ଯୁବ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଶିକ୍ଷଣ ସହାୟତା ଦିଆଯାଉଛି। ସ୍ୱୟଂ ରୋଜଗାର ପାଇଁ ମୁଦ୍ରା ଯୋଜନା ଭଳି ଋଣ ସୁବିଧା ଯୋଗାଇ ଦିଆଯାଉଛି। ଡିଜିଟାଲ ଭାରତ ଅଭିଯାନ ମାଧ୍ୟମରେ ଆଇଟି ଓ ଅନ୍ଲାଇନ୍ କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ବୃଦ୍ଧି ପାଇଛି। କୃଷି, ହସ୍ତଶିଳ୍ପ, ସୂକ୍ଷ୍ମ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଗ୍ରାମାଞ୍ଚଳରୁ ମଧ୍ୟ ଅନେକ ଲୋକ ରୋଜଗାର କରିବା ପାଇଁ ସକ୍ଷମ ହୋଇପାରିଛନ୍ତି। ତେବେ ପରିସଂଖ୍ୟାନ ଅନୁଯାୟୀ ଏସବୁ ଯୋଜନାରେ କେତେ ପ୍ରତିଶତ ଯୁବକ ଯୁବତୀ ସଫଳ ହୋଇଛନ୍ତି ସେଥିରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି, ଭିନ୍ନ ତଥ୍ୟ ବି ମିଳୁଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ବର୍ଷକୁ 1,60,00,000 ଲୋକ ପ୍ରଶିକ୍ଷିତ ମିଳିଛି ଗୋଟାଏ ପରିସଂଖ୍ୟାନ ମାଧ୍ୟମରୁ, କିନ୍ତୁ ଚାକିରି ପାଇଥିବା ଯୁବକଙ୍କ ମଧ୍ୟରୁ 15-43% ମଧ୍ୟରେ ସୀମିତ ରହିଥିବା କୁହାଯାଉଛି। କିନ୍ତୁ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ଅନୁସାରେ 56.35% ନିଯୁକ୍ତି ହାର ବଢିଥିବା କୁହାଯାଉଛି। ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରକୁ ଆସୁଥିବା FDI ମଧ୍ୟ 2025 ଆର୍ଥିକ ବର୍ଷରେ ପ୍ରାୟ 18% ବୃଦ୍ଧି ପାଇଥିଲା। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରାୟ 13,00,000 ଅଧିକ ଚାକିରି ସୃଷ୍ଟି ହୋଇଥିଲା। ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଏପର୍ଯ୍ୟନ୍ତ କିନ୍ତୁ GDP ର 25% ଲକ୍ଷ୍ୟ ହାସଲ ହୋଇପାରି ନାହିଁ, ତେବେ ଏହା ଆଂଶିକ ଭାବେ ସଫଳ ହୋଇଛି। ଗ୍ରାମ୍ୟ ରୋଜଗାର କ୍ଷେତ୍ରରେ 2024-25 ବର୍ଷରେ ପ୍ରାୟ 5.78 କୋଟି ପରିବାର ଲାଭବାନ ହୋଇଥିଲେ, ଏଥିରେ ମହିଳାଙ୍କ ସଂଖ୍ୟା ପ୍ରାୟ 58% ବଢିଥିଲା। ଏହାଦ୍ୱାରା 2014-2025 ମଧ୍ୟରେ ପ୍ରାୟ 8 କୋଟିରୁ ଅଧିକ ଗ୍ରାମ୍ୟ ସମ୍ପତ୍ତି ସୃଷ୍ଟି ହୋଇଛି। 2016-2026 ପର୍ଯ୍ୟନ୍ତ 23,00,000 ଅଧିକ ଷ୍ଟାର୍ଟଅପ୍ ସ୍ୱୀକୃତି ପାଇଛି। ଚାକିରି ସୃଷ୍ଟି ହାର ପ୍ରାୟ 36% ବଢିଛି। ଷ୍ଟାର୍ଟଅପ୍ ପାଇଁ 2025 ପର୍ଯ୍ୟନ୍ତ ପ୍ରାୟ 52 କୋଟିରୁ ଅଧିକ ଋଣ ମଞ୍ଜୁର ହୋଇଥିଲା। ଅନେକ ଯୁବକ ଯୁବତୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଛୋଟ ଦୋକାନ, ସେବା କାର୍ଯ୍ୟ, ହସ୍ତଶିଳ୍ପ ଇତ୍ୟାଦି ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି, କିନ୍ତୁ ସମସ୍ତ ଋଣଗ୍ରାହୀ ସଫଳ ହୋଇନାହାନ୍ତି। ବଡ଼ ଉଦ୍ୟୋଗ ତୁଳନାରେ ଛୋଟ ଉଦ୍ୟୋଗ ବିକାଶ ମଧ୍ୟ ବିଶେଷ ହୋଇପାରି ନାହିଁ, ଆଉ କେତେକ ଋଣ ନେଇକରି ସେ ଋଣ ପରିଶୋଧ କରିବା ପାଇଁ ମଧ୍ୟ ସଫଳ ହୋଇନାହାନ୍ତି। ତେବେ ଆମ ଦେଶର ଜନସଂଖ୍ୟା ଏବଂ ଯୁବ ସଂଖ୍ୟା ତୁଳନାରେ ଏଇ ଯେତେ ସବୁ ଯୋଜନା ହେଇଛି ସେସବୁ ଯୋଜନା ପ୍ରାୟ ସୀମିତ ଲୋକଙ୍କୁ ଏହା ପ୍ରଭାବିତ କରୁଛି ଆଉ ସୀମିତ ଲୋକ ଏହାର ସୁଯୋଗ ନେଉଛନ୍ତି। ଏସବୁ ସାଧାରଣତଃ କୌଣସି ଚାକିରି କଲେ ଯେମିତି ଗୋଟେ ନିରାପତ୍ତା ରହିଥାଏ, ସେ ନିରାପତ୍ତା ତ ନାହିଁ ଏସବୁ କ୍ଷେତ୍ରରେ, ତେଣୁ ସେମାନଙ୍କ ମନରେ ଗୋଟେ ନୈରାଶ୍ୟ ମନୋଭାବ ସୃଷ୍ଟି ହେଉଛି। ତାପରେ ସୋସିଆଲ ମିଡିଆରେ ମଧ୍ୟ ହିଂସାତ୍ମକ ବିଷୟ ସେମାନଙ୍କ ଉପରେ ପ୍ରଭାବ ପକାଉଛି। ପରିବାରରେ ମଧ୍ୟ ଅହିଂସା ଓ ନୈତିକ ଶିକ୍ଷାର ଅଭାବ ରହିଛି। ସେମାନଙ୍କ ଉପରେ କୁସଙ୍ଗତି ମଧ୍ୟ ଅପରାଧ ପ୍ରବଣ ମାନସିକତା ବୃଦ୍ଧି କରିଛି। ଅସହିଷ୍ଣୁତା, ରୋଷ, ତୁରନ୍ତ ସଫଳତା ପାଇବାର ଚାପ ମଧ୍ୟ ହିଂସା ପ୍ରବୃତ୍ତି ବଢାଉଛି। ତେଣୁ ଅହିଂସାକୁ ଯଦି ସେମାନେ ପାଥେୟ କରିବେ ତାହେଲେ ପ୍ରଥମ କଥା ହେଲା ଆମର ଏଇ ଯୋଉ ବର୍ଦ୍ଧିତ ଯୁବପିଢ଼ି, ଯାହାକୁ କୁହାଯାଉଛି ଆମର ଗୋଟେ ଡେମୋଗ୍ରାଫିକ ଆସେଟ, ସେ ଆସେଟକୁ ଆମେ ଯଦି ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ୟୁଟିଲାଇଜ କରିବା ତାହେଲେ ଆମର ବୋଧ ହୁଏ ଏଇ ଯୋଉ ଆମ ପଡୋଶୀ ରାଜ୍ୟ ମାନଙ୍କରେ ଯୋଉ ଜେନ୍ଜି ସମସ୍ୟା ଉପୁଜିଛି ସେଇଟା ବୋଧ ହୁଏ ଆମର ଏଇଠି ହେବ ନାହିଁ। ନଚେତ କୌଣସି ଏକ ଦୁର୍ବଳ ସମୟର ସୁଯୋଗ ନେଇକିରି ସରକାରଙ୍କର କିଛି ଯୋଉ ସବୁ ଯୋଜନାର ବିଶେଷ ସଫଳ ହେଇନାହିଁ ସେସବୁ ଯୋଜନାକୁ
ଆକ୍ଷେପ କରି ହୁଏତ କିଛି ପ୍ରତିହିଂସା ହେଇପାରେ। ତେଣୁକରି ଯେତେ ଦୂର ସମ୍ଭବ ବର୍ତ୍ତମାନ ଆମର ଯାହା ଯୁଗୋପଯୋଗୀ ଚାହିଦା ତାକୁ ଆଖି ଆଗରେ ରଖିକିରି ଆମର ପ୍ରଗତି ପରିଚାଳିତ କରିବାକୁ ପଡିବ, ଯୁବପିଢ଼ିଙ୍କୁ ତା ଭିତରେ ସମ୍ପୃକ୍ତ କରିବାକୁ ପଡିବ। ସେଥିପାଇଁ ପରିବର୍ତ୍ତନ ଶିକ୍ଷା ପରିବର୍ତ୍ତନ କରାଯିବା ଦରକାର, ଶିକ୍ଷା ସହିତ ରୋଜଗାରକୁ ଜଡିତ କରାଯିବା ଦରକାର। ସେଟା ତ ବହୁତ ଆଗରୁ କୁହାଯାଇଥିଲା କିନ୍ତୁ ସଫଳ ହେଇପାରୁନାହିଁ। ସେ ପାରମ୍ପରିକ ଶିକ୍ଷା ଦ୍ୱାରା ବିଶେଷ କିଛି ଲାଭ ହବ ନାହିଁ। ବର୍ତ୍ତମାନ ଉଦ୍ଭାବନର ଯୁଗ, ଇନୋଭେସନର ଯୁଗ, ଡିଜିଟାଲର ଯୁଗ, ଆଉ ଆଗକୁ ମାଡି ଆସୁଛି ଆମର AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଗୋଟେ ସ୍ରୋତ ଆମକୁ ଆସିକିରି ଏବେ ଧକ୍କା ଦେବାରେ ଲାଗିଛି। ଯଦି ଆମର ଯୁବପିଢ଼ି ଏଥିପାଇଁ ପ୍ରସ୍ତୁତ ନ ହେବେ ତାହେଲେ ଏ ପ୍ରକାର ଯୋଉ ଆଶୁ ପରିବର୍ତ୍ତନ ହଉଛି ସେ ଆଶୁ ପରିବର୍ତ୍ତନ ପାଇଁ ସେମାନେ ଠିକ୍ ପଦକ୍ଷେପ ସେମାନେ ନେଇ

ଆମର ନିଜର ଉଦ୍ଭାବନ ଶକ୍ତି ଦେଖେଇବାକୁ ପଡିବ ଏବଂ ସେଗୁଡାକ ସେତେବେଳେ ଯେତେବେଳେ ଆମର ଉଦ୍ଭାବନଟା ହେଇପାରିବ ସମୟୋପଯୋଗୀ ଉଦ୍ଭାବନ ହେଇପାରିବ ଯୁବପିଢି ସେଥିରେ ସେମାନଙ୍କର ବହୁତ ଦକ୍ଷତା ଅଛି ସବୁବେଳେ ପ୍ରବର୍ତ୍ତାଇ ଦିଆଯିବ ଯେ ତମେ ନୂଆ ନୂଆ କିଛି କର ତାହେଲେ ଯେମିତି ଚାଇନା ଡେଭଲପ୍ କରୁଛି କୋରିଆ ଡେଭଲପ୍ କରୁଛି ଆମେ ମଧ୍ୟ ବୋଧେ ଏସିଆରେ ସେମିତି ହେଇପାରିବା ଯେତିକି ଆମର ସମ୍ବଳ ଅଛି ଯେତିକି ଆମେ କରିପାରିବା ଆମର ଏଇ ଯୁବପିଢିର ଯେତିକି ଦକ୍ଷତା ଅଛି ତାକୁ ନେଇକିରି ଆମର ଶିକ୍ଷାକୁ ସେଥିରେ ସଂଯୋଗିତ କରିବାକୁ ପଡିବ ତା ସହିତ ଯୁବକ ମାନଙ୍କର ମଧ୍ୟ ଅନେକ ମାନେ ଯେମିତି ଅତି ଶୀଘ୍ର ଫଳ ମିଳିଯିବ କିମ୍ବା ବହୁତ ଶୀଘ୍ର କିଛି ନହେଲେ ସେମାନେ ଯେମିତି ହତାଶ ହେଇ ପଡୁଛନ୍ତି ଏଇସବୁ ଗୁଡାକ ପାଇଁ ଟିକେ ସଂଯତ ହେଇକିରି ସେମାନଙ୍କୁ ଚିନ୍ତା କରିବାକୁ ପଡିବ ଦମ୍ଭ ଧରି ରହିବାକୁ ପଡିବ ତଥାପି ଯୁବକମାନେ ଅତି ତାଙ୍କ ମନରେ ସବୁବେଳେ ଗୋଟେ ଆକାଂକ୍ଷା ରହିଥାଏ ପିଲାଦିନରୁ ସେମାନଙ୍କ ମନରେ ଗୋଟେ ଆକାଂକ୍ଷା ରହିଥାଏ ସେମାନେ କିଛି ଗୋଟେ କରିବେ କିନ୍ତୁ ସେଇଟାକୁ ସେମାନେ ସଫଳ କରିବା ପାଇଁ ତାଙ୍କ ମନରେ ଗୋଟେ ମାନସିକ ପ୍ରସ୍ତୁତି ଆବଶ୍ୟକ ସରକାରୀ ସହାୟତା ଆବଶ୍ୟକ ପାରିବାରିକ ସହଯୋଗ ଆବଶ୍ୟକ ଏକ ଆଦର୍ଶ ଅହିଂସାର ବାତାବରଣ ଆବଶ୍ୟକ ସରକାରଙ୍କ ତରଫରୁ ତ ବହୁତ ଗୁଡ଼ିଏ ଯୋଜନା ସୃଷ୍ଟି ହେଇଛି ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ବର୍ତ୍ତମାନ ଯେତେ ସବୁ ଯୋଜନା ଅଛି ଆମର ଯୁବକମାନେ ଯଦି ସେସବୁର ଉପଯୋଗ କରିବେ ଏବଂ ଅହିଂସାକୁ ଅନୁସରଣ କରି ଯଦି ସେମାନେ ଆଗେଇ ଯିବେ ଆମ ଦେଶ ଆହୁରି ସୁନ୍ଦର ହେଇପାରିବ କାହିଁକି ନା ଶାନ୍ତିପୂର୍ଣ୍ଣ ଅବସ୍ଥାରେ ହିଁ ଉନ୍ନତି ସମ୍ଭବ ହିଂସା ମାଧ୍ୟମରେ କେବେ ହେଲେ କୌଣସି ଦେଶର ବିକାଶ ହେଇନାହିଁ ଧ୍ୱଂସ ଆଡ଼କୁ ସେଇଟା ସୂଚନା ଦିଏ ତେଣୁ ଆମର ଯୁବପିଢି ଯଦି ସରକାରଙ୍କର ଏସବୁ ଯେତେ ଯୋଜନା ଅଛି ତାର ସୁଯୋଗ ନେଇ ନିଜକୁ ଆହୁରି ସମୃଦ୍ଧ କରିପାରିବେ ସେମାନେ ବି ସମୃଦ୍ଧ ହେବେ ଦେଶ ମଧ୍ୟ ସମୃଦ୍ଧ ହେବ।

ଶୁଣୁଥିଲେ ଆଲୋଚନା ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନଚନ୍ଦ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନଚନ୍ଦ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ କୃଷିକ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ଭର୍ଚୁଆଲ ମୋଡ୍ରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଏବଂ 21 ତାରିଖ ଦିନ ଭର୍ଚୁଆଲ ମୋଡ୍ରେ ହାଇକୋର୍ଟ ଚାଲିବ। ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ଭର୍ଚୁଆଲ ମୋଡ୍ରେ ହେବ। ଏହି ସମୟରେ 50% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏ କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରରେ ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଓ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜି ର ବି ନାହିଁ, ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ, ଅଛି ଆଭେଲେବିଲିଟି, ଅଛି ପାଇପଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖିକରି ଏସବୁ ଜାଗାରେ ସୃଷ୍ଟି ହେଉଛି ଆଣ୍ଡ ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ odisharesults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସୁପ୍ରିମକୋର୍ଟର ଆସନ୍ତା ଅଗଷ୍ଟ ମାସ 21, 22 ଏବଂ 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏହି ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବସାଇଟ୍ www.sci.gov.in ରେ ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର 2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନାଲ୍ଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆରାଧ୍ୟ ଦେବୀ ମା' ରାମାୟଣ ମା' ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା ଜୁନ୍

0: ପହିଲାରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150ଟି ଷ୍ଟଲ୍ ଖୋଲାଯିବ, 30ଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ରୀ ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31ଟି ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84ଟି ଅଭିଯୋଗର ଶୁଣାଣି କରାଯାଇ 21ଟି ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷ କରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନରେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତା ପୋଷାକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ବର 108 ଏବଂ 102କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଆଞ୍ଚଳିକ ସମ୍ବାଦ ଶେଷ ହେଲା।
1: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି,
2: ରହିଯା ବୁଦ୍ଧୁ।
1: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି। ଓ
2: ତୁ ବୁଝିଗଲୁ ନା, ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
2: ଅସଳୀ ନୋଟ୍ ରେ କାହିଁକି ଖେଳୁଛୁ?
3: ବ୍ରୋ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍ କୁ
1: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
3: ବାଃ, ନୂଆ ନୋଟ୍ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
1: RBI କହେ ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ବିଶ୍ୱ ମାନବ ସଭ୍ୟତାକୁ ସଂରକ୍ଷଣ, ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ସଂଗ୍ରହାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଂସ୍କୃତିକ ବିନିମୟ, ଲୋକଙ୍କ ମଧ୍ୟରେ ସହଯୋଗ ଏବଂ ଶାନ୍ତିର ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ 1977 ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ଗଠନ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ May 18 ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବା, ସତ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଂଗ୍ରହାଳୟଗୁଡ଼ିକରୁ ଅତୀତ ସମ୍ପର୍କରେ ଜ୍ଞାନ ମିଳିବା ସହିତ ନୂଆ ବିଚାର ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ।

0: ସଂଗ୍ରହାଳୟ ସାମୂହିକ ସ୍ମୃତି ସଂରକ୍ଷଣ ମାଧ୍ୟମରେ ପରବର୍ତ୍ତୀ ପିଢ଼ିକୁ ଇତିହାସ ସମ୍ପର୍କରେ ସଚେତନ କରିବା ଏବଂ ସାଂସ୍କୃତିକ ବୈଭବକୁ ଅଧିକ ସମାବେଶୀ କରିବା ଉପରେ ଚଳିତ ବର୍ଷର ପ୍ରସଙ୍ଗ ଆଲୋକପାତ କରୁଛି। ଭାରତରେ ସଂଗ୍ରହାଳୟଗୁଡ଼ିକ କଳାକୃତିର ଭଣ୍ଡାର ନୁହନ୍ତି, ବରଂ ଗୋଟିଏ ଗୋଟିଏ ଜୀବନ୍ତ ପ୍ରତିଷ୍ଠାନ। ଦେଶର ସଭ୍ୟତା, ସ୍ୱାଧୀନତା ସଂଗ୍ରାମ, କଳାତ୍ମକ ଉତ୍କର୍ଷତା, ଜନଜାତି ପରମ୍ପରା, ବୈଜ୍ଞାନିକ ସଫଳତା ଏବଂ ଗଣତାନ୍ତ୍ରିକ ବିବର୍ତ୍ତନର କାହାଣୀ ସଂଗ୍ରହାଳୟଗୁଡ଼ିକ ହିଁ ବର୍ଣ୍ଣନା କରିଥାନ୍ତି। ସଂସ୍କୃତି ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ସରକାର ସଂଗ୍ରହାଳୟଗୁଡ଼ିକର ଆଧୁନିକୀକରଣ ଏବଂ ପରିଦର୍ଶକଙ୍କୁ ଏଥିରେ ସହଭାଗିତା କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ଏହି ଐତିହ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବିକଶିତ କରାଯାଉଛି। ଭାରତବର୍ଷରେ ବିଭିନ୍ନ ସ୍ତରର ଏବଂ ଭିନ୍ନ ଭିନ୍ନ ଭିତ୍ତିଭୂମି ବିଶିଷ୍ଟ ସଂଗ୍ରହାଳୟ ରହିଛି। ସେଥିମଧ୍ୟରେ ସର୍ବପୁରାତନ ସଂଗ୍ରହାଳୟ ଭାବେ କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟ ମାନ୍ୟତା ପାଇଛି। 1814 ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ଭାରତୀୟ ଉପମହାଦେଶର ସବୁଠାରୁ ପୁରୁଣା ଏବଂ ବୃହତ୍ ପ୍ରତିଷ୍ଠାନ। ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି, ଜୀବାଶ୍ମ, ପୁରାତନ ପ୍ରଚଳିତ ମୁଦ୍ରା, ପାଣ୍ଡୁଲିପି, ଚିତ୍ରକଳା ଏବଂ ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଆଦି ରହିଛି। ଦିଲ୍ଲୀଠାରେ 1949 ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା। ସେଠାରେ ହରପ୍ପା ଐତିହ୍ୟ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ କଳାକୃତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ 2 ଲକ୍ଷ ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଦିଲ୍ଲୀରେ 1954 ପ୍ରତିଷ୍ଠିତ ଭାରତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତୀୟ କଳା ସଂସ୍କୃତିର ଏକ ନିଚ୍ଛକ ପ୍ରଦର୍ଶନ। ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ସାଲାରଜଙ୍ଗ ସଂଗ୍ରହାଳୟ ଦେଶର ସର୍ବୋତ୍ତମ କଳା ସଂଗ୍ରହାଳୟ ମଧ୍ୟରେ ଅନ୍ୟତମ। ଏଥିରେ ସାଲାରଜଙ୍ଗ ତୃତୀୟଙ୍କ ଦ୍ୱାରା ସଂଗୃହୀତ ହଜାର ହଜାର କଳାକୃତି ରହିଛି। କୋଲକାତାର ଅନ୍ୟ ଏକ ଉତ୍କର୍ଷ ସଂଗ୍ରହାଳୟ ହେଉଛି ଭିକ୍ଟୋରିଆ ମେମୋରିଆଲ ହଲ୍। ଏଥିରେ ଉପନିବେଶ ଯୁଗର ଇତିହାସ, ଚିତ୍ରକଳା, ସ୍ମାରକୀ ଏବଂ ବ୍ରିଟିଶ ଭାରତ ସହିତ ସଂଶ୍ଳିଷ୍ଟ ଦଲିଲ୍ଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା ସଂଗୃହୀତ ସାମଗ୍ରୀ, ପାଣ୍ଡୁଲିପି, କ୍ଷୁଦ୍ର ଚିତ୍ରକଳା ଏବଂ ଜାତୀୟ ନେତାଙ୍କ ବ୍ୟକ୍ତିଗତ ସାମଗ୍ରୀରେ ପରିପୁଷ୍ଟ ହୋଇଛି ଆହ୍ଲାବାଦ ସଂଗ୍ରହାଳୟ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ 1931 ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଅନ୍ୟାନ୍ୟ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, ପିଏମ୍ ସଂଗ୍ରହାଳୟ, ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି ଆଦି ରହିଛି। ଏକ ଜାତିର ସାମୂହିକ ସ୍ମୃତିକୁ ସଂରକ୍ଷଣ କରିବାରେ ଏହି ସଂଗ୍ରହାଳୟଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଗବେଷଣା, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଚେତନତାକୁ ଏହି ସଂଗ୍ରହାଳୟଗୁଡ଼ିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର ସଂଗ୍ରହାଳୟ ଅନୁଦାନ ଯୋଜନା ପ୍ରଚଳନ ମାଧ୍ୟମରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା, କାର୍ଯ୍ୟକ୍ଷମ ଥିବା ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ, ଡିଜିଟାଇଜେସନ୍, ବୃତ୍ତିଗତ ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜିଟାଇଜେସନ୍ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଅଧିକ ସୁଗମ ଓ ଆକର୍ଷଣୀୟ ହୋଇପାରୁଛି। ଏପରିକି ଦେଶରେ ରହିଥିବା ସଂଗ୍ରହାଳୟଗୁଡ଼ିକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନର ସଂଗ୍ରହାଳୟଗୁଡ଼ିକୁ ପାରସ୍ପରିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଉଛି। କର୍ମଶାଳା, ପଦଯାତ୍ରା, ସାଂସ୍କୃତିକ ପ୍ରଦର୍ଶନ ଏବଂ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଜ୍ଞାନ ପ୍ରଦାନର ଏକ ପ୍ରାଥମିକ ଉତ୍ସ ଭାବେ କାର୍ଯ୍ୟ କରୁଛି। ବିଶ୍ୱର ସର୍ବବୃହତ୍ ବିଜ୍ଞାନ ସଂଗ୍ରହାଳୟ ଏବଂ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଜନିତ ପରିଚାଳନାକୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିକ ସଶକ୍ତ କରିପାରୁଛି। ଏହା ମାଧ୍ୟମରେ ବିଜ୍ଞାନ ଭିତ୍ତିକ ପ୍ରଦର୍ଶନୀ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇପାରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।

0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା। ମାତ୍ର ପହଲଗାମ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଆନ୍ସ ଇନିସିଏଟିଭ୍ରେ ନରୱେର ଯୋଗ ଦେବାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି, ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ। ବୈଷୟିକ ସମସ୍ୟାଗୁଡ଼ିକର ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି,
1: नॉर्वे की यात्रा करके मुझे बहुत खुशी हो रही है। यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है। सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार व्यक्त करता हूं। और कल नॉर्वे के कॉन्स्टिट्यूशन डे के महत्वपूर्ण अवसर पर मैं विश्व के सबसे बड़े लोकतंत्र की ओर से नॉर्वे जैसे सुदृढ़ और जीवंत लोकतंत्र की यहां की जनता को हार्दिक शुभकामनाएं देता हूं।
0: ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଇଟାଲୀ ଗସ୍ତ କରିବେ। ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରୋମ୍ଠାରେ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇଟାଲୀର ବ୍ୟବସାୟିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ପଞ୍ଚଦେଶୀୟ ଗସ୍ତ ଇଟାଲୀରେ ସମାପ୍ତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଓ ଦକ୍ଷିଣ କୋରିଆ ଅଭିମୁଖେ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ଏସିଆର ଏହି ଦୁଇ ଦେଶ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ରଣନୈତିକ ସାମରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ସଶକ୍ତ କରିବା, ଦ୍ୱିପକ୍ଷୀୟ ସାମୁଦ୍ରିକ ସହଯୋଗକୁ ପ୍ରୋତ୍ସାହନ ଦେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସେ ଏହି ଦୁଇ ଦେଶର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ତାଙ୍କର ଭିଏତନାମ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଜେନେରାଲ ଫନ୍ ଭନ୍ ଗ୍ୟାନ୍ଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭିଏତନାମର ପୂର୍ବତନ ରାଷ୍ଟ୍ରପତି ହୁ ଚି ମିନ୍ଙ୍କର 136ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ସେହିଭଳି ଦକ୍ଷିଣ କୋରିଆ ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଆହନ୍ ଗ୍ୟୁ ବ୍ୟାକ୍ଙ୍କ ସହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଅଧିକ ସଶକ୍ତ କରାଯିବା ଉପରେ ଉଭୟ ନେତା ମତ ବିନିମୟ କରିବେ। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଡକ୍ଟର ଟ୍ରେଡସ୍ ଆଧାନମ୍ ଘେବ୍ରିୟାସାସ୍ ପ୍ରଶଂସା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଚାଲିଥିବା 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଡକ୍ଟର ଟ୍ରେଡ୍ରସ୍କୁ ଭେଟିବା ସମୟରେ ସେ ଏହା କହିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଭାଗିଦାରୀରେ ଭାରତର ନେତୃତ୍ୱକୁ ଡକ୍ଟର ଟ୍ରେଡର୍ସ ସ୍ୱାଗତ କରିବା ସହିତ

0: ବିଭିନ୍ନ କ୍ଷେତ୍ରରେ ଡବ୍ଲ୍ୟୁଏଚ୍ଓ ସହିତ ଭାରତର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମାନତା ବଜାୟ ରଖିବା ସହିତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପାରମ୍ପରିକ ଔଷଧ, କୃତ୍ରିମ ବୁଦ୍ଧିମତା ଭିତ୍ତିକ ସାଧାରଣ ସ୍ୱାସ୍ଥ୍ୟ ନବସୃଜନ ଏବଂ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ ସତ୍ତ୍ୱେ ଭାରତରେ ସମସ୍ତ ବିଶୋଧନାଗାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ରହିଛି। କୌଣସି ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିକଟରେ ଇନ୍ଧନ ଅଭାବ ଥିବା ଖବର ହସ୍ତଗତ ହୋଇନାହିଁ। ତେବେ ଗୁଜବ ଯୋଗୁଁ ଦେଶର କେତେକ ଭାଗରେ ଜନସାଧାରଣ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣିଥିବା ଜଣାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଉର୍ଦ୍ଧ ପିଏନ୍ଜି ସଂଯୋଗୀକରଣ କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ର କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ 7:30 PM ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ଜିଲ୍ଲାରେ ଥିବା ସହରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସହରାଞ୍ଚଳର ମୌଳିକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଜିଲ୍ଲାର ପୌର ପ୍ରଶାସନ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତିକୁ ସମୀକ୍ଷା କରି ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
3: ସୋନପୁରର ମ୍ୟୁନିସିପାଲିଟି, ବିନ୍ଦା ଏନ୍ଏସ୍ସି ଏବଂ ତରଭା ଏନ୍ଏସ୍ସି ଆଉ ବୀର ମହାରାଜପୁର ଯୋଉ ନୂଆ ଏନ୍ଏସ୍ ହେଇଛି ଆ ଉପରେ ସମୀକ୍ଷା କରିଥିଲୁ, ଚର୍ଚ୍ଚା ଆଲୋଚନା କରିଥିଲୁ। ସାନିଟେସନର କଥା କୁହନ୍ତୁ ବା ଆଗାମୀ ଦିନରେ ଯେଉଁ ଖରା ପ୍ରଭାବ ଆସୁଛି ତା ଉପରେ ପିଇବା ପାଣିର କଥା ମଧ୍ୟ ଆମେ ପୁରା ରିଭ୍ୟୁ କଲୁ ଏବଂ ଲୋକମାନେ କେମିତି ପାଣି ପାଇପାରିବେ, ସମସ୍ତଙ୍କ ଘରେ କେମିତି ସ୍ୱଚ୍ଛ ପାଣି ପାଇବେ ଏବଂ ସହରରେ ମଧ୍ୟ ବିଭିନ୍ନ ଜାଗାରେ କେମିତି ପିଇବା ପାଣିର ବ୍ୟବସ୍ଥା କରାଯାଇପାରିବ, ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇପାରିବ, ପଶୁପକ୍ଷୀମାନେ ମଧ୍ୟ କେମିତି ପାଣି ପାଇପାରିବେ ତା ଉପରେ ମଧ୍ୟ ଆମେ ସମୀକ୍ଷା ତର୍ଜମା କଲୁ।

0: ଆଗାମୀ ଦିନରେ ଯୋଉ ବର୍ଷା ଦିନ ପୁଣି ଅଛି ତା ପାଇଁ ୱାଟର ଲଗିଂ ପଏଣ୍ଟକୁ କେମିତି ଠିକଠାକ୍ କରିବେ ଏବଂ ଡ୍ରେନେଜ୍ ସିଷ୍ଟମ୍ ସୋଲାରେଜ୍ ସିଷ୍ଟମ୍କୁ ଠିକ୍ କରିବେ ଆ ଉପରେ ମଧ୍ୟ ତର୍ଜମା କଲୁ ଏବଂ ନୂଆ ଏନ୍ଏସି ଯୋଉ ହେବାକୁ ଯାଉଛି ସେ ନୂଆ ଏନ୍ଏସିର ନୂଆ ବିଲ୍ଡିଂ ଏବଂ ତାର ରୂପରେଖ କେମିତି ନୂଆ କରି ପରିବର୍ତ୍ତନ ହେଇକି ହବ କେମିତି ଲାଇଟ୍ ସବୁ ଜାଗାରେ ଲାଗିପାରିବ ଏ କଥା ବି ମଧ୍ୟ ତର୍ଜମା କଲୁ।
1: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। 2,02,00,000 ବ୍ୟୟ ଅଟକଳରେ ନିର୍ମିତ ସାଧନ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଔପଚାରିକ ଭାବେ ଉଦ୍ଘାଟନ କରିଛନ୍ତି।

0: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା, ଡକ୍ଟର କାଳିଦାସ ମିଶ୍ର, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ସାହିତ୍ୟ ଏକାଡେମୀର ଉପଦେଷ୍ଟା କମିଟି ସଦସ୍ୟ ମନୋଜ ପଣ୍ଡା ଏବଂ ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ, ଡକ୍ଟର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦେଇ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା ଏବଂ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ଗୌରହରି ଦାସ କହିଥିଲେ,
1: ମହାପାତ୍ର ବହୁତ ବଡ଼ ଲେଖକ ଥିଲେ, ଯାହାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ସେ ଓଡ଼ିଶା ସାହିତ୍ୟ ସଭାପତି ଥିଲେ, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ, ତେଣୁ ତାଙ୍କର ଏଇ ଜନ୍ମଦିନ ସୋନପୁରରେ ପାଳନ କରିବା ସୋନପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଗା, ଏ ଭୀମଭୋଇଙ୍କର ଏଠି ସାଧନା ପୀଠ ଏବଂ ଏଠି ମଧ୍ୟ ବହୁତ ବଡ଼ ବଡ଼ ଅନୁଷ୍ଠାନ ଯେଉଁ ମଠ ମନ୍ଦିର ଅଛି, ଯେଉଁଟାକି ସାଂସ୍କୃତିକ ଐତିହ୍ୟ ରହିଛି। ଆମର ବର୍ତ୍ତମାନ ଯେଉଁ ଉତ୍ତର ପିଢ଼ି ଯେଉଁମାନେ ଯୁବକ ଯୁବତୀ, ସେମାନେ ମହାତ୍ମା ନୀଳମଣି ସାହିତ୍ୟ ସମ୍ପର୍କ ଜାଣିବେ, ତାର ବ୍ୟକ୍ତିତ୍ୱ ସମ୍ପର୍କ ଜାଣିବେ, ପ୍ରତିକୂଳ ପରିସ୍ଥିତିରେ ଯେଉଁ ସଂଗ୍ରାମ କରିକି ମଣିଷ ସାଧାରଣ ମଣିଷ ଅସାଧାରଣ ଉଚ୍ଚତାରେ ପହଞ୍ଚିପାରେ ତାହା ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତ ଉଦ୍ବୁଦ୍ଧ ହେବେ।
0: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ରେୟାର୍ର ସଂଯୁକ୍ତ ପ୍ରୟାସରେ ଟାଉନ୍ହଲ୍ ପରିସରରେ ଆୟୋଜିତ ଏହି ବିବାହ ସମାରୋହରେ ମୋଟ 17 ଯୋଡ଼ି ବରକନ୍ୟା ସାମିଲ ହୋଇ ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଓ ବିଧାୟକ ରଘୁନାଥ ଜଗଦଲା 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କୁ ବିବାହ ଅର୍ଥବୋଝ କମାଇବାରେ ସହାୟତା ମିଳିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
2: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଖେତ ଖୋଲା। ହେଲେ ତା ପୂର୍ବରୁ ଏ ବିଜ୍ଞାପନ।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: ଆଜ୍ଞା
1: ମନେକର
0: ଆଜ୍ଞା
1: ଯୋଉ ଆମର ଚାଷୀ ଭାଇ ଯୋଉମାନଙ୍କର ଅଳ୍ପ ଜମି ଅଛି ଆଉ ସେଟା 8 କିସମର ଜମି, ତେଣୁ ସେମାନେ ସେଥିରେ ଚାଷ କରିବା ପାଇଁ ଚାହୁଁଛନ୍ତି, ଯଦି ଆଜିକାଲି ସରକାର ସେଥିରେ ମନା କରୁଛନ୍ତି, ତଥାପି କିଛି ଲୋକ ଯୋଉଙ୍କ ଅଭାବ ଯୋଉମାନଙ୍କର ଅଳ୍ପ ଜମି ଅଛି ସେମାନେ ସେଥିରେ ଧାନ କରୁଛନ୍ତି, ତେଣୁ ସେମାନଙ୍କୁ କୁହାଯାଉଛି ଯେ ଅଳ୍ପ ଦିନିଆ ଧାନ ସେମାନେ କରନ୍ତୁ ସେଠି। ଏଇ ଯୋଉ କିସମ ମାନ କହିଲେ ଏଇ ଧାନକୁ ସେଥିରେ କଲେ 90ରୁ 100 ଦିନ ଭିତରେ ଅମଳ ହେଇଯିବ ଆଉ ଅଳ୍ପ ପାଣିରେ ସେଟା ଅମଳ ହେଇଯିବ। ଆଚ୍ଛା, ଇଏ ହେଲା। ଆଉ ମଧ୍ୟମ କିସମ ଧାନ ସାଧାରଣତଃ ମଧ୍ୟମ କିସମ ଜମି ପାଇଁ ଏ ଆପଣଙ୍କର 125-30 ଦିନ ଭିତରେ ଅମଳ ହବ। ଏ କିସମ ଯଥା ଆପଣଙ୍କର ଲଲାଟ, MTU 1001, MTU 1010, DRR 42, ନବୀନ, DRR 44, ଏମିତି କିଛି ଧାନ ସବୁ ଅଛି ଯୋଉଟାକ ମଧ୍ୟମ କିସମ ଧାନ। ଇଏ 100 ଆପଣଙ୍କର 25ରୁ 130 ଦିନ ଭିତରେ ଅମଳ ହୁଏ। ଏ ଧାନ ଗୁଡିକ ଆମେ ଯେ ଯୋଉ ବର୍ଣ୍ଣା ଜମି ମାନଙ୍କରେ ଯୋଉଟା ଉଚ୍ଚ ବର୍ଣ୍ଣା ଟିକେ ରହିଛି ସେ ଜମି ମାନଙ୍କରେ କଲେ ସୁବିଧା ହବ। ଆଉ ଏସବୁ କିସମ ଧାନ କଲେ ଆମେ ପରବର୍ତ୍ତୀ ଫସଲ ଗୋଟେ ମୁଗ କିମ୍ବା ଡାଲି ଜାତୀୟ ଫସଲ କିମ୍ବା ତୈଳବୀଜ ଫସଲ ମଧ୍ୟ ସୋରିଷ ଭଳିଆ ନେଇପାରିବୁ। ତେଣୁ ଏ ୟାକୁ ଲକ୍ଷ୍ୟ କରିକି ଯୋଉମାନେ କରିବେ ତେଣୁ ଏମାନଙ୍କର ଏଟା ଗୋଟେ ଦ୍ୱିତୀୟ କ୍ରପ ମଧ୍ୟ କରିପାରିବେ। ଆଚ୍ଛା, ତାପରେ ଆସିଲା ବିଳମ୍ବ କିସମ। ବିଳମ୍ବ କିସମରେ ଦେଖନ୍ତୁ ଯୋଉଟାକ ବାହାଲ ଜମି ସେଠି ତ ପାଣି ଟିକେ ରହିବ, ତେଣୁ ସେଟା ଆଗକୁ ଚାହିଁଲେ ବି ସେମାନେ କାଟିପାରିବେନି, ତେଣୁ ସେଠି ବିଳମ୍ବ କିସମ ଅର୍ଥାତ 135-40 ଦିନରୁ ଅଧିକା ଧାନ ଯୋଉଡାକ ଅମଳ ହବ ସେଗୁଡାକ କରାଯାଉଛି। ତାକୁ ଆମର ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବୁଆନ, ପୂଜା, ସିଆର ଧାନ, କଳା ଚମ୍ପା, ପ୍ରତୀକ୍ଷା, ସମ୍ପଦା, ଆପଣ ରାଜେନ୍ଦ୍ର ମହେଶ୍ୱରୀ, ସାରଳା, ସୁରେନ୍ଦ୍ର, ବର୍ଷା ଧାନ, ଏସବୁ ଧାନ ରହିଛି। ଏଗୁଡା ସବୁ ଅଧିକ ଅମଳକ୍ଷମ ଧାନ, ଆଉ ଇଏ ବେଶୀ ଦିନରେ ଟିକେ ଅମଳ ହବ, ଅଧିକ ବି ଅମଳ ଦବ ଆଉ ବେଶୀ ଦିନରେ ଅମଳ ହବ।
0: ବଢିଆ ବୁଝାଲେ ଆଜ୍ଞା। ଏଇଟା ଆମର କେନ୍ କିସମ ଜମିରେ ଆମେ କେନ୍ ଧାନ ନେବାର?
1: ତ ଆମର ଶଙ୍କର କିସମଟା ମଧ୍ୟମ ଡ୍ୟୁରେସନ ଅର୍ଥାତ ମଧ୍ୟମ ତାର ଅବଧିଟା ସାଧାରଣତଃ 125-30 ଦିନ ଭିତରେ, 30 ଦିନ ଭିତରେ ସେଟା ଅମଳ ହୁଏ। ତେଣୁ ସେ ଧାନ ଗୁଡାକ ଆମର ଯୋଉ ବନ୍ୟା ଜମି ମାନଙ୍କରେ ହିଁ କରାଯାଏ, ଆଉ ତାକୁ ସାଧାରଣତଃ ରୁଆ କରାଯାଏ, ବୁଣା ଯାଏ ନାହିଁ। ତେଣୁ କାହିଁକି ନା ତାର ଟିକେ ପଦ୍ଧତି ଟିକେ ଅଲଗା। ଶଙ୍କର କିସମ ତାକୁ ଗୋଟିଏ ଗୋଟିଏ ରୁଆ ଯିବ, 4-5 କେଜି ଧାନ ଆପଣଙ୍କର ଗୋଟେ ଏକର ପାଇଁ ଦରକାର ହବ, ତେଣୁ ସିଏ ସ୍ୱତନ୍ତ୍ରତା ପାଇଁ ଯତ୍ନ କରାଯିବ, ତେଣୁ ତାକୁ ରୁଆ ହିଁ କରାଯାଏ।
0: ବହୁତ ବଢିଆ ବୁଝାଲେ ଆଜ୍ଞା। ଆମର ଚାଷୀ ଭାଇ ମାନଙ୍କେ ଧାନ ଚାଷ ଉପରେ ଆମର ପ୍ରସ୍ତୁତି ହେଲା, ଆର୍ କେନ୍ କେନ୍ ଉପରେ ଆମେ ଧ୍ୟାନ ଦେବାର କଥା ସେ ଉପରେ ଖୁବଟେ ସବୁ କଥା କହିଲେ। ଜୁହାର।

0: ଯେନ୍ ବତ୍ରିଆ ଗୁଟା ଗୁଟା ପଚାରିଛନ୍ ନିକେ, ଆର୍ ଆଜ୍ଞା ବି ଯେନ୍ ହିସାବେ କହିଛନ୍, ଆଜ୍ଞାର କଥାକେ ନେଇକରି ଯଦି ଆମର ଚାଷୀ ଭାଇ ମାନେ ପରିଚାଳିତ ହେବେ ବୋଲେ ଦାଦା ହୋ ଭଲ
1: ନିହାତି ହିସାବରେ କରିପାରେ। ଆର୍ ସେଥିର୍ ବାହାରେ ତ ଭାଇ ଆମର ଚାଷୀ ବି ଅଛନ୍, ପ୍ରକୃତିରେ ଚାଷୀ ଇହାଦେ କାଣା କରୁଛନ୍, ବତର୍ କେ ଆଇଲି ନ କି ନେଇ।
0: ଝି ଦାଦା ହୋ ଶୁଣ ତ, ଇହାଦେ ଯେନ୍ ବତ୍ରିଆ ଘା ଘା ଝଡ଼ ତୋଫାନ ଟିକେ ଟିକେ କରା କରି ମାରି ଦଉଛେ, ତ ଡବଲ ଚାଷ ନି କରୁଛନ୍ କେ,
1: କେନାଲ ଏରିଆ,
0: କେନାଲ ଏରିଆ ଆଡେ ହେଡେ ଟିକେ ଚାହାଲି ଦେଖୁ ତ, ଇଟା ଗୋଟେ ନମ୍ବର ଟେ ଅଛେ ହୋ ଦାଦା।
1: ଆଚ୍ଛା,
0: ଇ ଆଜ୍ଞା କୁ ଟିକେ ଫୋନ କରି ଦେଖ
1: ଗୁଟେ, ଇଟା ବୋଲୁଛ
0: ହଏ ହଏ
1: ହଁ ନ ଲଗା
0: ଆ ଦୁଇ ପଦ କଥା ହଁ ଦାଦା।
1: ଜୁହାର
2: ଆଜ୍ଞା। ଜୁହାର ଆଜ୍ଞା। ଜୁହାର ଜୁହାର ସାର,
1: କେନ୍ତା ଅଛନ୍ ଆଜ୍ଞା?
2: ଭଲ ଅଛେ ଆଜ୍ଞା।
1: ଦେଖନ୍, ଏଇଟା ଆକାଶବାଣୀର କ୍ଷେତ ଖୋଲା କାର୍ଯ୍ୟକ୍ରମ ଠାନୁ ସିଧା ଆମେ ଆପଣଙ୍କୁ ଯୋଗାଯୋଗ କରିଛୁଁ, ଆମର ଶ୍ରୋତା ଭାଇ ଭଉଣୀ ମାନଙ୍କେ। ଆପଣଙ୍କର ପରିଚୟ ଟିକେ କୁହନ୍ତୁ ଆଜ୍ଞା।
2: ଆଜ୍ଞା ସାର୍, ମୁଇଁ ଜାତକ ସେଟ ଆଜ୍ଞା, ବାଉଁଶିଣୀ, ଏଟା ବିନକା ବ୍ଲକ ସାର, ସୋନପୁର ଡିଷ୍ଟ୍ରିକ୍ଟ।
1: ହଁ, ବିନକା ବ୍ଲକ ବାଉଁଶିଣୀ ବୋଲେ ଆଜ୍ଞା କେନ୍ କେନ୍ ବାଟୁ ଯାଇ ହେସି ଆଜ୍ଞା, ଜାଗା ନିକ ଆପଣଙ୍କର?
2: ଯଦି ଆପଣ ସୋନପୁର ଭିନକା ରାସ୍ତାରେ ଏନଜରେ ଆଇବେ ବୋଇଲେ ମହାଦେବପାଲି କିମ୍ବା ସେଲେଡ଼ିରୁ ଭିତରକେ 2.5 କିଲୋମିଟର ପଳେଇ ଗଲେ, 3 କିଲୋମିଟର ପଳେଇ ଗଲେ ଆମର ଘରଟା, ଗାଁଟା।
1: ବାଉଁଶୁଣୀ ବୋଇଲେ ଆଜ୍ଞା କାଁକରି ଗାଁ ନା ଏଇଟା ବାଉଁଶୁଣୀ ଦିଆ ହେଇଛେ କାଣା ଏଟା ଜାଣିଛନ୍ ଆଜ୍ଞା?
2: ନାଇଁ କହିବ ନା ସାର, ବାଉଁଶୁଣୀ
1: ଆଗରୁ ବାଉଁଶୁଣୀ ବୋଲିକିରି କୁହା ହଉଛି ନା? ଆଜ୍ଞା
2: ଆଜ୍ଞା ଆଜ୍ଞା
1: ଆଜ୍ଞା। କେନ୍ତା ଏରିଆ ଏଇଟା ଆପଣଙ୍କର?
2: ଏଇଟା କେନାଲ ଏରିଆ ଆଜ୍ଞା। ଏବେ ଟିକେ ଡାଲୁଆଟା ଟିକେ ଗାଁର 30% ଖଡ଼େ କମି ଯାଇଛି, 40% ଖଡ଼େ। ତାହେଲେ ଗାଁରେ ଟୋଟାଲ ଯାହା ଜମି ଚାଷ ଜମି ଅଛି, ମାନେ ଡାଲୁଆକେ ବି ଟୋଟାଲ ହଉଥିଲା, ଋତୁ ବି ହଉଥିଲା, ବଡ ଗାଁଟେ ସାତଟା ବଡ଼ ସାର୍,
1: ପଞ୍ଚାୟତ
2: ହେଡ଼କ୍ୱାର୍ଟର ଏଇଟା। ଗାଁର 80% ଲୋକ ଚାଷ ଆସେ।

0: ପୁରା ଚାଷୀ ଗାଁ ବୋଲୁନ୍ ତାହେଲେ ଯେ ଆଜ୍ଞା ଗୁଟେ କଥା ଆମେ ଜାଣବାର୍ ଲାଗି ଚାହିଁମୁ, ଆପଣଙ୍କର ହେନେ ତ ଧାନ ଚାଷ ଇହାଦେ ବି ଥିବା ଡାଲୁଆ ଯେ କେନ୍ ସମୟରୁ ପ୍ରସ୍ତୁତି ହଉଛନ୍ ଆଜ୍ଞା, ସମୟ କେନ୍ତା ମିଲି ପାରୁ ଧାନ ସବୁ ଦାଇ ପାରସନ୍ ସମୟ ଆସି କି ନେ
1: ବ୍ୟସ୍ତ ଜୀବନ ଆଜ୍ଞା, ଧାନ ଏଡ଼େ ଦାଉଥିବେ, ଧାନ ନାଇଁ ବିକିଥିବେ ନ, ଏଡ଼େ ପଲ୍ହା ଆଣିକିରି ମାନେ ବିହନ ଆଣିକିରି ପକେଇଥିବେ ନ, ସେଟା ଖୋଲାରେ ଧାନ ବି ଥୁଆ ହେଇଥିବା, କ୍ଷେତ୍ର ଉଠିଗଲା ପରେ ପରେ ସାଙ୍ଗେ ସାଙ୍ଗେ ସେନୁ ମାନେ ବିକ୍ରୟଟା ନାଇଁ ପଛେଇ ଯାଇଥିବା ନ ମିଲ୍କେ କିମ୍ବା ଆମର ଦୀପୁକେ, ଇଆଡ଼େ ପଲ୍ହା ପକା ଚାଲି ଯାଇଥିବା ନ
0: ବୋଲେ ହେ ସମୟଟା ଆଜ୍ଞା ଆପଣଙ୍କର ଅଞ୍ଚଳର ଲାଗି ବହୁତ ଭିଡ଼ର ସମୟ ବୋଲ
1: ପୁରା ଭିଡ଼ ସାର।
2: ଆରୁ ଯଦି ମଝିରେ ମଝିରେ ପଲେ ପୁଲା ହେଲା ଯଦି ଝଡ଼ ତୋଫାନ ଟିକେ ଆଜ୍ଞା
1: ଆଜ୍ଞା, ଏବେ ଯେ ରିସେଣ୍ଟଲି ଯେନ୍ ଗଲା
2: ଆଜ୍ଞା
1: 15 ଦିନ ଭିତରେ ଯେନ୍ କରାମାଡ଼ ହେଇଛି ଆପଣ ଦେଖିଲେ ମାନେ ସାବା ହେଇଯିବ
0: ଆଜ୍ଞା।
1: ଆର ଆମର ଗାଁ ସାଇଡ ମାନଙ୍କୁ ଯେନ୍ଟା ମାରିଛି ପ୍ରାୟ 200 ଗ୍ରାମ ପାଖାପାଖି ତାକୁ ଯାଇଛି ଗୋଟେ ଗୋଟେ
0: ଯେନ୍ ଜାଗାରେ କରାମାଡ଼ ହେଇଗଲା ପୁରା ପୁରି କ୍ଷତି ହଉଛି କି ଆଜ୍ଞା, ଫେର ଗା ବଞ୍ଚେଇ ବୁଞ୍ଚା ହଉଛି
1: ଯେନ୍ତା ଅଛି ଆଜ୍ଞା, ଆଂଶିକ କ୍ଷତି ହଉଛି, କ୍ଷତି ହେଇଛି ଆଉ ଯେନ୍ତା ଏଇ ବ୍ରାଧାର ବୋଲସନ୍ ଗୋଟେ ଆମେ ସୋନପୁର ଗଲା ରାସ୍ତାରେ ଆମର ଗାଁରୁ ଜଷ୍ଟ 5-6 କିଲୋମିଟର ଡିଷ୍ଟାନ୍ସରେ ଯେନ୍ କରା ମାରିଛି ସେନା ନାଇଁ ହୁଏ ଆଉ ଟୋଟାଲି ଜିରୋ
0: ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରବାର ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରା ହଉଛି
1: କିନ୍ତୁ ଆମର ଏରିଆ ଲୋକ ମାନେ ସେଟାକେ ଢିଲା ହଉଥିଲେ ଏବେ ବୁଝିପାରିବେ
0: ଆଜ୍ଞା,
1: ଆମଟା ତ କାଁ ହେବା ଆମେ ତ ଚାଷ କରୁଛୁ କେନାଲ ପାଣି ଆମଟା କେନ ମରବା ଯେ ଆମେ ଫସଲ ବୀମା କରମୁ
0: ଆଜ୍ଞା। ଦେଖୁନ ଚାଷୀ କୁ ସରକାରୀ ବୀମାରେ ଜୁଡବାର ଲାଗି ଗୁଟେ ଟଙ୍କା ଦବାକେ ପଡୁଛେ, କିନ୍ତୁ ସରକାର ସବୁ ପଇସା ଭରୁଛନ୍ ଆଜ୍ଞା, ଯଦି କୌଣସି କ୍ଷତି ନେଇ ହେଲା କମ୍ପାନୀ ସେ ଲାଭ ସବୁ ପାଇଲା
1: ଆଜ୍ଞା,
0: ବୋଲେ ଏଥିର ଉପରେ ଆଜ୍ଞା ଗାଁ ମାନକେ ଚାଷୀ ଭାଇ ମାନେ କେତେ ସଚେତନ ଅଛନ୍?
1: ତାର ଉପରେ ଏବେ ସଚେତନ ହେଲେ ନ ସାର, ଆଗ ଅପେକ୍ଷା ବହୁତ ସଚେତନ ହେଲେ ନ,
2: ଆଜ୍ଞା ଏଇଟା ତ ଆପଣଙ୍କର ଗ୍ରାମୀଣ ପରିବେଶ କେ ନେଇକରି 2-4 ପଦ କହିଲେ
1: ଆଜ୍ଞା,
2: ଆପଣଙ୍କର କେତେ ଜମି ବାଡି ଅଛି, କେନ୍ତା କାଣା କେତେ ଚାଷବାସ କରିଛନ୍, ଏଥର କେନ୍ତା ଲାଭ ପାଇବେ?
1: ସମ୍ପତ୍ତି ଆମର 1 ଏକର ଅଛି ଆଜ୍ଞା, ବାକି ଯେନ ଆମର ଆଡେ ଯେନ୍ତା ଗୋଟେ ଭାଗ ଚାଷ କହୁଛି ଯେନ୍ତା ଠିକା କହୁଛି ଯେନ୍ତା କି
2: ଆଜ୍ଞା,
1: ସେଟା ଆଣିକିରି 4 ଏକର ଖଣ୍ଡେ ଚାଷ କରାଯାଇଛି
0: ଆଜ୍ଞା। ଇନେ ଏଇଟା ଗୋଟେ ଆର ଗୋଟେ ପ୍ରସଙ୍ଗ ଟିକେ ବଢିଗଲା ଆଜ୍ଞା, ଭାଗ ଚାଷୀ ଦେଖୁନ, ଭାଗ ଚାଷୀ ଧରୁନ କୌଣସି କ୍ଷତି ହେଲା, ବନ୍ୟା ମରୁଡ଼ି ଜାଣା ବି ହେଲା, ଭାଗ ଚାଷୀ ଉପରେ ବେଶୀ ପଡ଼ସି, କିନ୍ତୁ ମାଲିକ ଚାଷୀ ଯିଏ ଥିବା ତାଙ୍କର ସେଥିର ଉପରେ
1: ତାଙ୍କର ଆଖିରେ ଯେନ୍ତା ଦେଖିବେ ଲୋକାଲ ଲୋକମାନେ ନା ଗାଁର ବି
0: ଆଜ୍ଞା ଆଜ୍ଞା,
1: ଯେନ୍ତା ବେଶୀ କ୍ଷତି ହେଲା ପରେ ସେମାନେ କିଛି କନସିଡର କରାକରି ହେଇକି
0: ଯେ ଆଜ୍ଞା, ଭାଗ ଚାଷୀ କିଏ ସରକାରୀ ସ୍ତରରେ ଜୁଡ଼ବାର ଲାଗି ଆପଣଙ୍କର ଲେଖାପଢ଼ାର ଗୋଟେ ପ୍ରାବଧାନଟେ ରହିସି?
1: ନାଇଁ ସାର, ସେଟା କେବଳ ଧାନ ବିକାବାର ଲାଗି ଖାଲି ଟୁଡ଼େ ଚାଲିଛି ସାର, ଯେନ୍ ମାନେ ଗହନା ସିଷ୍ଟମ ରେ ଯେନ୍ ପଇସା ଦେଇକିରି କରୁଛନ୍ ସେମାନେ ପଇସା ସିକ୍ୟୁରିଟି ଲାଗି ଲେଖାପଢ଼ା କରୁଛନ୍, ଆଉ ଯେନ୍ ମାନେ ଖାଲି ଚାଷ କରୁଛନ୍ ଲେଖାପଢ଼ା ନାଇଁ,
0: କିନ୍ତୁ
1: ଆପଣ ମାନେ ଯେନ ଲୋକ ମାନେ ପଇସା ଦଉଛନ୍ ମାନେ ଗହନା ବିଟା ବୋଲି ଆମ ସିଷ୍ଟମ ଗୋଟେ ଅଛି ମୁଡ଼ଗେଜ ଯେନ୍ଟା ବୋଲୁଛନ୍, ସେ ଜାଗାରେ ସେମାନେ ଲାଖ ଲାଖ ଟଙ୍କା ପର ଏକର ଦେଲା ବେଳେ ସେମାନେ ସିକ୍ୟୁରିଟି ଚାହୁଁଛନ୍ ଲେଖା ଚାହୁଁଛନ୍, ଆରୁ ସାଧା ଚାଷଟା ଆମେ ଯେନ୍ତା କରୁଛୁ ଆମେ ଚାଷ କଲୁ ତାର୍କିତ ପ୍ରାପ୍ୟ ଦେଇଦେଲୁ ଆମେ ଯାହା ଲାଭ ପାଇଲୁ ସେୟା, ଖାଲି ଏବେ ଯେନ୍ ଲେଖାପଢ଼ା ଟିକେ ହଉଛି, ଆଗରୁ ତ ଲେଖାପଢ଼ା ନାଇଁ ହଉଛି, ଏବେ ଯେନ୍ ଧାନ ଯଦି ବିକିବେ ନିଜ ନାଁରେ ଯେହେତୁ ବିକିବେ ତାର ଗୋଟେ କନସର୍ନ ଯେ ସେ ଅମକା ଲୋକ ମୋର ଚାଷ କରୁଛି ଭାଗ ଚାଷୀ ହିସାବରେ
2: କରାମାଡ଼ରେ
1: କ୍ଷତି ହେଲେ ବି ଆମଟା ବହୁତ କମ କ୍ଷତି ହେଇଛି, କ୍ଷତି ହେଇଛି କହାଯିବା
2: କେନ୍ କେନ୍ କିସମ ବେଶୀ କରସନ୍ ଆଜ୍ଞା?
1: ଏବେ ପ୍ରାୟତଃ ସେଇଟା ଆମର ପଦ୍ମୟା ବୋଲି ଗୋଟେ କରା ହେଇଥିଲା ହେଇଛି ବି, ଆଉ ଗୋଟେ ରହିଲା 1256-1256 ଗୋଟେ
2: ନାଁ ଏକର କେତେ ଲେଖା ଉତରୁଛି ଏଇଟା
1: ଆଜ୍ଞା? ହେ ପଦ୍ମୟା ଆଜ୍ଞା 25 କ୍ୱିଣ୍ଟାଲ ରୁ କମ ନା ହୁଏ ଆଜ୍ଞା,
2: 25-26
1: କ୍ୱିଣ୍ଟାଲ
2: ଆଜ୍ଞା।

0: ସରକାର କହୁଛନ୍ ରାସାୟନିକ ସାର ରୁ ଟିକେ ଦୂରେଇ ରହିକରି ଆମର ଜୈବିକ ପଦ୍ଧତିରେ କେନ୍ତା ଚାଷବାସ କରମା ସେ ଉପରେ ଧ୍ୟାନ ଦେମା ବୋଲି କରି ତାର ଉପରେ କେନ୍ତା କାଣ ଆପଣଙ୍କର ଆଡେ ପ୍ରଭାବ ପଡୁଛେ
1: ସେଟା ଟିକେ ଟିକେ ମଝିରେ ମଝିରେ ଇଏ କରୁଛୁ ସାର୍ ସେ କହୁଛନ୍ ଅର୍ଗାନିକ କଥା ରାସାୟନିକ କଥା ସେ ହିସାବରେ ମ୍ୟାନେଜ କରିକିରି କରୁନ ବୋଲି କହୁଛ ମୁଁ ଥରେ ଦୁଇଥର ଟ୍ରାଏଲ କଲି ପନିପରିବା ଚାଷ କଲା ବେଳେ ତାର ଭାଲ୍ୟୁ ଅଛେ କିନ୍ତୁ ଆମେ ଯେହେତୁ ଏରିଆରେ ସବୁବେଳେ ଫଳ ନେନ୍ ସାର୍ ନାଇଁ କିନ୍ତୁ ତାର
2: ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ କାଣ କାଣ କରୁଛନ୍
1: ସାଂସ୍କୃତିକ କାର୍ଯ୍ୟକ୍ରମ ଯେନ୍ତା ବୁଲୁଛନ୍ ହେସି ବର୍ଷକ ଥରେ ଲକ୍ଷ୍ମୀ ପୂଜାଟା ଭଲ ଟିକେ ଆଡମ୍ବର ସହକାରେ ପୂଜା କରାଯାଉଛି ଗଜଲକ୍ଷ୍ମୀ ପୂଜାଟା ଦୁର୍ଗା ପୂଜାଟା ଏବେ ଲିମିଟ 7 ବର୍ଷ ପଡ଼ିଲା ପରେ କମିଯାଇଛି
2: ଲକ୍ଷ୍ମୀ ରହିଲେ ଆର କାଁ କରି ହେଲେ ଲକ୍ଷ୍ମୀ
1: ଆଜ୍ଞା ଆଜ୍ଞା ଗଜଲକ୍ଷ୍ମୀ ପୂଜା ପରେ
2: କରୁଛି ଘରୋଇ କିଛି କଥା କହୁନୁ ପୁଅ ଝିଅ
1: ଝିଅ ସାର୍ ଏଇଟା ଗ୍ରାଜୁଏସନ୍ ଚାଲିଛେ ବଡ଼ ଝିଅ ଝିଅଟା ବଡ଼ ଆଉ ପୁଅଟା ଏଥର ମେଟ୍ରିକ ପରୀକ୍ଷା ଦେଇଛେ ସାର୍ ପ୍ଲସ୍ ଟୁ ପଢ଼ବା
2: ପଢାପଢି ଭଲ କରୁଛନ୍ ଆଜ୍ଞା
1: ହଁ ଭଲ ପଢୁଛି ଇଏ ପୁଅଟା ତାର ଟିକେ ହାତ ଭାଙ୍ଗଲା ତାର ଦେଇଥିଲେ ତାର ଅକ୍ଷର ଗୁଡା ଭୁଲ ଭାଲ ହେଲା ନହେଲା ସେ 8 କ୍ଲାସରେ 9 କ୍ଲାସରେ 82-83 ଉପରେ ରହୁଥିଲା ଏଥର ଟିକେ କମିଯାଇଛି 60 ଭିତରେ ରହିଲା ଟିକେ
2: ହଁ ଆଗକେ ସୁଧୁରେଇ ହେବା ନ ବୋଲୁ
1: ଆଜ୍ଞା ଆଜ୍ଞା ସାର୍
2: ଆଉ କିଛି ସମୟ ଦେଲେ ଆମର ସାଙ୍ଗେ ଯୋଡ଼ିଲେ
1: ଆଜ୍ଞା ସାର୍
2: ଧନ୍ୟବାଦ ଆଜ୍ଞା
0: ଜୁହାର ଆଜ୍ଞା
1: ଜୁହାର ଜୁହାର ସାର୍

0: ଆଜ୍ଞା ଦେଖ ଦୁଃଖର କଥା ପଦେ କହିଲେ
1: ସତ କଥା ହଉ ଦାଦା,
0: ଧାନ ଚାଷ କରିଦେବ କରା ମାରିଦେବ ବୀର ବାଟ ହେଇଯିବା
1: ଇହାଦେ କେନ୍ତା ଗୋଟେ ସମୟ ଫେର ଦେଖ ମହାନ ମୁସ୍କିଲ
0: ବୋଇଲେ ଯେନ୍ସି ବି ଚାଷୀ ଭାଇ ମାନେ ଚାଷ କରିବେ ଆଗକେ ସବୁବେଳେ ଧ୍ୟାନ ରଖବେ ଯେ ଫସଲ ବୀମା ସାଙ୍ଗେ ନିହାତି ଟିକେ
1: ଜୁଡ଼ି
0: ଜହ ଖର୍ଚ୍ଚା ବର୍ଚ୍ଚା ବି
1: ନାଇଁ କିଛି ନାଇଁ ସରକାର
0: ଫସଲ ବୀମା
1: ହେ ଯୋଜନା ଟିକେ ଜୁଡ଼ି ହେଇଯିବାର କଥା ଟିକେ
0: କେତେବେଳେ କିଛି ଅସୁବିଧା ନାଇଁ ହୁଏ ଆର୍ କଥା ଯେତେବେଳେ ବତରେ ବତରେ ଯାଉଛେ ଭାଇ
1: ଦାଦା
0: ଗୀତ ପଦେ ବି ପଡ଼ିଯାଉ
1: ପହଲା ଗୀତ ପଦେ ଶୁଣୁ ତାପରେ ଫେର କଥା ହେମା ଦାଦା
0: ହଁ ଠିକ୍ ଅଛି।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।

0: କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପ୍ରଚାର କଲୁ ଚାଷୀ ଭାଇମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ କ୍ଷେତ ଖୋଲା। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 43 ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ। କ୍ଷମା କରିବେ, ପ୍ରଚାର କରୁଛୁ ଏଥର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ।

ଆମ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣିଛନ୍ତି ଓଡ଼ିଆ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଗାଇଛନ୍ତି ଗୀତଗୁଡ଼ିକୁ ବାବୁଲ ସୁପ୍ରିୟ, ସଙ୍ଗୀତ କୃଷ୍ଣଚନ୍ଦ୍ର। ପରବର୍ତ୍ତୀ ଗୀତ ରଚନା କରିଛନ୍ତି ପଞ୍ଜାନନ ନାୟକ।

ପରବର୍ତ୍ତୀ ଗୀତ ଶିଳ୍ପୀ କଗଠାରେ ପଞ୍ଚାନନ ନାୟକଙ୍କ ଅନ୍ୟ ଏକ ରଚନାରୁ।

ଓଡ଼ିଆ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଲେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଗାଇଥିବା କେତୋଟି ଗୀତ। ସ୍ୱର ସଂଯୋଜନା କରିଥିଲେ କୃଷ୍ଣଚନ୍ଦ୍ର, ଗୀତ ରଚନା କରିଥିଲେ ବସନ୍ତରାଜ ଏବଂ ପଞ୍ଜାନନ ନାୟକ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 43। ସମ୍ପାଦନା କରିଛନ୍ତି ରାଜୀବ ଲୋଚନ ଆଚାର୍ଯ୍ୟ।

ଅନେକ ଚାଟୁ ବଚନରେ ରାଜା ପ୍ରତାପ ଭାନୁଙ୍କୁ ଭୁଲେଇବାରେ ସମର୍ଥ ହେଲେ ଛଦ୍ମ ତପସ୍ୱୀ। କୁଟୀର ମଧ୍ୟରେ ରାଜା ସୁପ୍ତ, ଅହେତୁକ ଭାବନାରେ ବ୍ୟତିବ୍ୟସ୍ତ ତପସ୍ୱୀ। ଏହି ସମୟରେ ସେଠାରେ ଉପଗତ ହେଲେ କାଳକେତୁ, ଯିଏକି ଶୁକର ବେଶ ଧାରଣ କରି ନିବିଡ଼ ଅରଣ୍ୟ ମଧ୍ୟରେ ରାଜା ପ୍ରତାପ ଭାନୁଙ୍କୁ ପଥଭ୍ରଷ୍ଟ କରାଇଥିଲେ। କାଳକେତୁ ଏବଂ ତପସ୍ୱୀ ଦୁଇ ବନ୍ଧୁ ରାଜା ପ୍ରତାପ ଭାନୁଙ୍କ ବିନାଶର ମାର୍ଗ ଖୋଜି ସୁପ୍ତ ଅବସ୍ଥାରେ ରାଜାଙ୍କୁ ତାଙ୍କ ନବରରେ ଥୋଇ ରାଜପୁରୋହିତଙ୍କୁ ଅପହରଣ କରି ନିଜେ ପୁରୋହିତ ବେଶରେ ରହିଲେ କାଳକେତୁ। ଅପସରିଗଲା ରାତି, ରାଜା ପ୍ରତାପ ଭାନୁଙ୍କ ନିଦ୍ରାଭଙ୍ଗ ହେଲା। ନିଜକୁ ଶୟନ କକ୍ଷରେ ଦେଖି ସେ ଛଦ୍ମ ତପସ୍ୱୀଙ୍କୁ ଅନ୍ତର ମଧ୍ୟରେ ବାରବାର ପ୍ରଣିପାତ କଲେ। ରାଜାଙ୍କ ପ୍ରତ୍ୟାବର୍ତ୍ତନରେ ଆନନ୍ଦମୁଖର ନଗରୀ। ପୁରୋହିତ ବେଶି ରାକ୍ଷସକୁ ଗୁରୁ ଭାବି ବ୍ରାହ୍ମଣ ଭୋଜନର ଆୟୋଜନ କଲେ ରାଜା ପ୍ରତାପ ଭାନୁ।

ଶୁଣୁଥିଲେ ତୁଳସୀ ରାମାୟଣ, ଭାଗ ଥିଲା 43। ସମ୍ପାଦନ କରିଥିଲେ ରାଜୀବ ଲୋଚନ ଆଚାର୍ଯ୍ୟ। ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ଏକ ହିନ୍ଦୀ ଭଜନଟିଏ, ଗାଇଛନ୍ତି ଶିଳ୍ପୀ ଅନୁରାଧା ପଡ଼ୱାଲ।

ହିନ୍ଦୀ ଭକ୍ତି ଗୀତଟିଏ ଶୁଣିଲେ। ଗାଇଥିଲେ ଶିଳ୍ପୀ ଅନୁରାଧା ପୋଡ଼ୱାଲ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଏଥର ଆପଣମାନଙ୍କ ପାଇଁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ଲଭ୍ ୟୁ ହମେଶା, ଗାଇଛନ୍ତି ହ୍ୟୁମେନ୍ ସାଗର ଓ ଇରା ମହାନ୍ତି। ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

ଟିକେ ଖରା ଟିକେ ଛାଇ ପରବର୍ତ୍ତୀ କଥାଚିତ୍ର ଗାଇଛନ୍ତି ଗୀତଟିକୁ ହ୍ୟୁମେନ୍ ସାଗର ଓ ଯଶସ୍ୱିନୀ ନାୟକ ଗୀତରଚନା ଦେବୀଦତ୍ତ ମହାନ୍ତି ସଙ୍ଗୀତ ବିଶ୍ୱସ୍ୱରୂପ ମହାପାତ୍ର

ପାଗଳ କରିଛୁ ତୁ। ଏଥର ଏ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ ନିବେଦିତା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତ ବିକାଶ ଦାସ।

0: my love.
1: ଏଥର ଗାଇଛନ୍ତି ଅରବିନ୍ଦ ପାମି। ଅରୁଣ ମନ୍ତ୍ରୀଙ୍କ ରଚନାରୁ ଏହି ଗୀତଟି। ସଙ୍ଗୀତ ଅଭିଜିତ ମଜୁମଦାର। କଥାଚିତ୍ର ମୋ ସୁନା ପୁଅ।

ଏଥର କଥା ଚିତ୍ର ଚକା ଚକା ଭଉଁରୀ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ କୁମାରବାପି ଓ ତପୁ ମିଶ୍ର। ସ୍ୱର ସଂଯୋଜନା କରିଛନ୍ତି ଶରତ ନାୟକ।

ଇରା ମହାନ୍ତି ଓ କୁମାର ବାପି ଗାଇଛନ୍ତି ଦ୍ୱୈତକଣ୍ଠରେ ଏହି ଗୀତଟି। ରଚନା ବସନ୍ତରାଜ ସାମଲ, ସଙ୍ଗୀତ ମଳୟ ମିଶ୍ର, କଥାଚିତ୍ର ଧର୍ମର ହେବ ଜୟ।

ଶ୍ରୋତା ବନ୍ଧୁ, ଏ ଥିଲା ଆପଣମାନଙ୍କ ପାଇଁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ

ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜକେ। ଏଥର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଆଜି ଶୁଣନ୍ତୁ ସାରଙ୍ଗୀ ବାଦନ। ପରିବେଷଣ କରିଛନ୍ତି ଉସ୍ତାଦ ସୁଲତାନ ଖାଁ, ରାଗ ବସନ୍ତ ମୁଖାରୀ।

ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆପଣମାନଙ୍କୁ ପରବର୍ତ୍ତୀ ଅଧିବେଶନ ସମ୍ପର୍କରେ ଜଣାଇ ଦେଉଛୁ। ଆଗାମୀକାଲି ସକାଳ 6:05ରେ ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। ଆଜିର ଭାବନା 6:30ରେ, 6:35ରେ ଶ୍ରୀମଦ ଭାଗବତ। ଓଡ଼ିଆ ଭକ୍ତି ଗୀତ ପ୍ରଚାର କରିବୁ 7:25ରେ, 7:35ରେ ଚାଷର ହାଲ। ରାମଚରିତ ମାନସ 7:40ରେ, 7:50ରେ ଛାନ୍ଦ ପ୍ରଚାର କରିବୁ। ହିନ୍ଦୀ କଥା ଚିତ୍ର ଗୀତ 8:30ରେ, 8:45ରେ ଓଡ଼ିଆ କଥା ଚିତ୍ର ଗୀତ। ସକାଳ 9:00ରେ ରିଲି କରି ପ୍ରଚାର କରିବୁ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ ରାତି 11:20 ସେକେଣ୍ଡ। ଏଇଠି ଶେଷ କରୁଛୁ ଆଜିର ଆମର ଚଳିତ ଅଧିବେଶନକୁ। ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଆସିବୁ ଆଗାମୀକାଲି 5:55ରେ। ଆଜି ପାଇଁ ଆମକୁ ତାହେଲେ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ।